ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡର 100.6 ମେଗା ହଚ୍ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ପରି ଅମୂଲ୍ୟ ସମ୍ପଦର ରକ୍ଷଣାବେକ୍ଷଣ ଆମର ନିଜର, ପ୍ରତ୍ୟେକ ବ୍ୟକ୍ତିଙ୍କର। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବା ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ଆକାଶବାଣୀ ଦିଲ୍ଲୀରୁ।

ସୁନିଲେ ବୈଷ୍ଣବ ପାଣିଙ୍କ ରଚନା ସୁବାସ ଦାସଙ୍କ କଣ୍ଠରେ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁଚିତ୍ରା ମହାପାତ୍ର। ଡକ୍ଟର ଅସିତ କବିଙ୍କ ରଚନାରୁ ସୁର ଯଦି ଦେଲ ଗାଉଥିବି ଏକା ତୁମରି ବନ୍ଦନା ଗାନ, ଆଖି ଯଦି ଦେଲ ଦେଖୁଥାଇ ଯେହ୍ନେ ତୁମରି ଚକା ନୟନ। କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଡକ୍ଟର ଅସିତ କବିଙ୍କ ରଚନା।

ସଙ୍ଗୀତ ମଣିଷ ପ୍ରାଣର ଭାଷା, ହୃଦୟର ଭାବ ପ୍ରକାଶର ଅଲିଖିତ ଲିପି। ଏହା ମଣିଷ ଜାତିର ଆଦିମତମ ଭାବ ସଙ୍କେତ। ଜଗତ, ପ୍ରକୃତି ଓ ଜୀବ ସହିତ ଭାବ ଭାବନାକୁ ସଂଯୋଗ କରିବାର ଏହା ଅନନ୍ୟ ତଥା ଏକମାତ୍ର ଅମୂର୍ତ୍ତ ବସ୍ତୁ। ଏହାକୁ ଅନୁଭବ କରିହୁଏ ମାତ୍ର ଦେଖି ହୁଏ ନାହିଁ। ଏହାକୁ ଉପଭୋଗ କରିହୁଏ ମାତ୍ର ଏହାର ସ୍ୱରୂପକୁ ପ୍ରକାଶ କରିହୁଏ ନାହିଁ। ସଙ୍ଗୀତ ସୃଜନଶୀଳତା ପ୍ରଥମ ପାହାଚ। ପ୍ରକୃତିରେ ଛତ୍ରେ ଛତ୍ରେ ସଙ୍ଗୀତର ଅକ୍ଷୟ ସ୍ୱର ନିନାଦିତ। ପକ୍ଷୀର କଳକୁଜନ, ବନାନୀର ମଧୁମର୍ମର ଓ ନଦୀ ଝରଣାର କୁଳୁକୁଳୁ ନାଦରୁ ଚିରନ୍ତନ ସଙ୍ଗୀତର ଧ୍ୱନି ଶୁଣାଯାଏ। ଆଧ୍ୟାତ୍ମ ଜଗତରେ ସଙ୍ଗୀତକୁ ମୁକ୍ତି କାମନାର ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଏଇଥିପାଇଁ ସଂସ୍କୃତରେ ପ୍ରବଚନଟିଏ ବ୍ୟବହାର କରାଯାଏ, ଜପ କୋଟି ଗୁଣମ୍ ଧ୍ୟାନମ୍, ଧ୍ୟାନ କୋଟି ଗୁଣମ୍ ଲୟ, ଲୟ କୋଟି ଗୁଣମ୍ ଗାନ, ଗାନାତ୍ ପରତରମ୍ ନହି। ଅର୍ଥାତ୍ ସଙ୍ଗୀତ ଠାରୁ ମହତ୍ତର ତପସ୍ୟା ଆଉ କିଛି ନାହିଁ। କୁହାଯାଏ ପୂର୍ବେ ସଙ୍ଗୀତର ଶକ୍ତି ବଳରେ ଅସାଧ୍ୟ ସାଧନ କରାଯାଉଥିଲା। ମେଘମାଲାର ଗାଈ ବର୍ଷା କରାଯାଇପାରୁଥିଲା, ଦୀପକ ରାଗରେ ନିର୍ବାପିତ ଦୀପଶିଖାକୁ ପ୍ରଜ୍ୱଳିତ କରାଯାଇପାରୁଥିଲା, ସଙ୍ଗୀତ ଦ୍ୱାରା ସାପୁଆ କେଳା ବିଷଧର ସାପକୁ ବଶ କରି ଧରିପାରୁଥିଲା। ବିଦେଶରେ ସଙ୍ଗୀତ ମାଧ୍ୟମରେ ରୋଗ ଚିକିତ୍ସା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଃଖର କଥା, ଆମ ଦେଶରେ ରାଗ ରାଗିଣୀ ସମ୍ବଳିତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଦର କମିଯାଇଛି। ଯୁବମାନସରେ ଏ ସଙ୍ଗୀତ ଆଦୌ ଗ୍ରହଣୀୟ ହେଉନାହିଁ। ଏ ପ୍ରସଙ୍ଗରେ ଗୋଟିଏ ଚମତ୍କାର ପୌରାଣିକ ଆଖ୍ୟାନ ମନେ ପଡ଼ୁଛି। ଏକଦା ମହର୍ଷି ନାରଦ ବୀଣାବାଦନ କରି ଆକାଶ ମାର୍ଗରେ ଯାଉଥିବା ସମୟରେ ହିମାଳୟର ଏକ ଦୁର୍ଗମ ଅଞ୍ଚଳରେ ବିଚିତ୍ର ଦୃଶ୍ୟଟିଏ ଦେଖିଲେ। ସେ ଦେଖିଲେ ଦଳେ ଅତ୍ୟନ୍ତ ସୁନ୍ଦର ଶରୀରଧାରୀ ନରନାରୀ ଗୋଟିଏ ଜାଗାରେ ଉଦାସ ଓ ବିଷଣ୍ଣ ଭାବରେ ବସି ରହିଛନ୍ତି। ନାରଦ ମୁନିଙ୍କ ମନରେ ଜିଜ୍ଞାସା ବଢ଼ିଲା। ସେମାନଙ୍କ ପାଖକୁ ଗଲେ, ପଚାରିଲେ, ଆପଣମାନେ କିଏ? ସେମାନେ କିଛି ଉତ୍ତର ଦେଲେ ନାହିଁ। ନାରଦ ଆହୁରି ନିକଟକୁ ଯାଇ ଲକ୍ଷ୍ୟ କଲେ ସେହି ଦିବ୍ୟ ସୁନ୍ଦର ନରନାରୀ ପ୍ରତ୍ୟେକ ବିକଳାଙ୍ଗ। ନାରଦଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ସେ ବହୁତ ଅନୁରୋଧ କରି ସେମାନଙ୍କ ପରିଚୟ ଜାଣିବା ପାଇଁ ଇଚ୍ଛା କଲେ। ପରିଶେଷରେ ବଡ଼ କୁଣ୍ଠାର ସହିତ ଜଣେ କହିଲା, ଆମେ ସବୁ ଗୋଟିଏ ଗୋଟିଏ ରାଗ ବା ରାଗିଣୀ, ଆମେ ଦେବଯୋନି ଜାତ ଗନ୍ଧର୍ବ। ନାରଦ ପୁଣି ପ୍ରଶ୍ନ କଲେ, ଆପଣମାନଙ୍କୁ ଏମିତି କଲା କିଏ? ସେମାନଙ୍କ ଭିତରୁ ଜଣେ କହିଲା, ଆପଣମାନଙ୍କ ଭଳି ଗାୟକମାନେ, ଯେଉଁମାନେ ଭୁଲ ଢଙ୍ଗରେ ଗାଆନ୍ତି ଏବଂ ନିବେଦନ ମନୋଭାବ ଛାଡ଼ି ଅହଂଭାବର ବଶବର୍ତ୍ତୀ ହୋଇ ଗୀତ ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରିପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ।

ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରି ପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ।

ମହାମୁନି ଶୁକଦେବ କହୁଥିଲେ, ବ୍ରହ୍ମଲୋକରେ ଦୁଃଖ ଶୋକ ଜରାମରଣ ନଥିବାରୁ ଜନ୍ମ ମୃତ୍ୟୁର ଭୟ ନଥାଏ। ତେଣୁ ଆତ୍ମା ସେ ସ୍ଥାନରେ ନିର୍ଭୟରେ ବିହାର କରେ, ଆନନ୍ଦ ଏବଂ ଜ୍ଞାନ ଲାଭ କରି ନିଶ୍ଚିନ୍ତରେ ରହି ଶାନ୍ତି ଲାଭ କରେ। ସଂସାରରେ ଥିବା ପ୍ରାଣୀମାନଙ୍କର ନିସ୍ତାରର ଉପାୟ ହେଉଛି ଏହି ମଙ୍ଗଳମୟ ପଥ। ତହିଁରୁ ଭକ୍ତି ଯୋଗ ଜାତ ହୋଇ ବାସୁଦେବଙ୍କୁ ଭକ୍ତିରେ ଲାଭ କରିବ। ସେ ହରି ସର୍ବଭୂତରେ ନିତ୍ୟ ବିହାର କରନ୍ତି। ହରିଙ୍କ କଥା କାନରେ ଶୁଣ ଏବଂ ମୁହଁରେ ଗାନ କର। ଏହାପରେ ଭକ୍ତମାନଙ୍କ ବ୍ୟବହାରରେ ଲାଗିବା ଭଳି ଜ୍ଞାନର ସାରତତ୍ଵ ବୁଝାଇ ଶୁକ କହିଲେ, ବ୍ରହ୍ମ ଭଜନ କଲେ ବ୍ରହ୍ମ ତେଜ ପାଇବ, ଇନ୍ଦ୍ରଙ୍କୁ ପୂଜିଲେ ଇନ୍ଦ୍ରିୟ ସୁଖ ଲାଭ କରିବ, ପ୍ରଜାପତିଙ୍କ ପୂଜାରେ ପୁତ୍ର ଲାଭ, ସୁନ୍ଦର ରୂପ ପାଇବା ପାଇଁ ଗନ୍ଧର୍ବ, ସୁନ୍ଦରୀ ସ୍ତ୍ରୀ କାମନା କଲେ ଉର୍ବଶୀଙ୍କୁ ପୂଜା କରିବ, କୃଷ୍ଣ ଚରଣ ନୀତି ଚିନ୍ତା କଲେ ଏ ଭବ ତରଙ୍ଗରୁ ତରିଯିବ।

ଶେଷ ହେଲା ଅତ୍ୟବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର

ଗୀତର 44ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସହିତ ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର

0: କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୂଳିଆଖୁର ଯତ୍ନ ପାଇଁ ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମି ପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୂଳିଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି କ୍ଷେତକୁ ପରିଷ୍କାର କରନ୍ତୁ। ଆଖୁ ଫସଲରେ ଶର୍କରା ଅଂଶ ହାତ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରନ୍ତୁ। ବ୍ରିକ୍ସର ମୂଲ୍ୟାଙ୍କ 18 ଅଧିକ ହେଲେ ଆଖୁ କାଟି ଦିଅନ୍ତୁ। ଆଖୁ ଖୁଣ୍ଟାକୁ କାଟି ସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ, ଯାହାଫଳରେ ପୁରୁଣା ଚେର ନଷ୍ଟ ହୋଇଯିବ ଏବଂ ନୂଆ ଚେର ବାହାରି ଆଖୁ ବଢ଼ିବାରେ ସାହାଯ୍ୟ କରିଥାଏ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିଲା ସମୟରେ ହେକ୍ଟର ପ୍ରତି 10 ଟନ୍ ଗୋବର ଖତ, 100 କିଲୋଗ୍ରାମ ଯବକ୍ଷାରଜାନ ସାର, 100 କିଲୋଗ୍ରାମ ଫସ୍ଫରସ ସାର ଏବଂ 30 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ 45 ସେଣ୍ଟିମିଟରରୁ ଅଧିକ ଥିଲେ ହୁଡ଼ା ଭାଙ୍ଗିବାର 30 ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁ ଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୁଣିରେ ଚାରା ଉତାରନ୍ତୁ। ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି 1000 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ, 750 ଗ୍ରାମ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖୋସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5-6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳନ୍ତୁ, ନଚେତ୍ ଗଛ ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଓ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ଭେଣ୍ଡି ଗଛ ଥଣ୍ଡା ଲାଗି ଛୋଟ ହୋଇଥାଏ ଓ ଫଳ ମଧ୍ୟ ଛୋଟ ହୋଇଥାଏ। ଅଧିକ ଅମଳକ୍ଷମ ଭେଣ୍ଡି ପାଇଁ ଭଲ କିସମ ଚୟନ କରନ୍ତୁ। ଭଲ କିସମଗୁଡ଼ିକ ହେଉଛି ଅର୍କା ଅନାମିକା, ଅର୍କା ଅଭୟ, ଉତ୍କଳ ଗୌରବ, ପୁଷା A4। ଭେଣ୍ଡି ଗଛ ମଧ୍ୟରେ ଦୂରତା 60-30 ସେଣ୍ଟିମିଟର ରଖନ୍ତୁ। ହେକ୍ଟର ପିଛା 20 ଗାଡ଼ି ଭଲ ସଢ଼ା ଗୋବର ଖତ ସହ 80 କିଲୋଗ୍ରାମ ଯବକ୍ଷାରଜାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଭେଣ୍ଡି ଚାଷ ପାଇଁ ଜମି ପ୍ରସ୍ତୁତି ସମୟରେ ଅନୁମୋଦିତ ଯବକ୍ଷାରଜାନ ସାରର ଅର୍ଦ୍ଧେକ ଏବଂ ସମସ୍ତ ଫସ୍ଫରସ ଏବଂ ପଟାସ ସାର ମୂଳ ସାର ହିସାବରେ ସବୁତକ ଖତ ସହିତ ପ୍ରୟୋଗ କରନ୍ତୁ। ଖରାଟିଆ ଡାଲିଜାତୀୟ ଫସଲରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟ କାଳରେ ଅର୍ଥାତ୍ ଫୁଲ ବା ଫଳ ଛୁଇଁ ଧରିବା ଅବସ୍ଥାରେ ବା ଦାନା ଗଠନ ଓ ଛୁଇଁର ଦାନା ପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ। ଡାଲି ଫସଲରେ ପତ୍ରଖିଆ ପୋକ, ଧଳା ମାଛି, ଯୌ ପୋକ, ପତ୍ର ଉଙ୍କୁଣି, ଝାମଳା ରୋଗ, ପତ୍ରଦାଗ ରୋଗ, ସାହେବି ରୋଗ ଆଦି ଲାଗିବାର ସମ୍ଭାବନା ରହିଛି। ପୋକ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 500 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ 10 IC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଗ ନିୟନ୍ତ୍ରଣ କରିବାକୁ ହେକ୍ଟର ପ୍ରତି 1250 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଆସିବା ସମୟରେ ହେକ୍ଟର ପ୍ରତି 250 ମିଲିଲିଟର ଟ୍ରାଇ କୁଇଣ୍ଟାଲ ବା 125 ମିଲିଲିଟର ଫାଣ୍ଟାକୁ 250 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୃଷ୍ଟ ହୋଇଥାଏ। ଡାଳୁଆ ଧାନରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରିଥିଲେ ହେକ୍ଟର ପ୍ରତି 12.5 କିଲୋଗ୍ରାମ ଫିପ୍ରୋନିଲ 0.3 ଦାନାଦର ବିଷ ଅଳ୍ପ ପାଣି ରଖି ପ୍ରୟୋଗ କରନ୍ତୁ, ଅଥବା 1 ଲିଟର କ୍ଲୋରୋପାଇରିଫସ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପତ୍ରପୋଡ଼ା ରୋଗ ଦମନ ପାଇଁ ହେକ୍ଟର ପ୍ରତି 50 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍ ଓ 1250 ଗ୍ରାମ ବ୍ଲାଇଟକ୍ସ 50 ସେଚିତ ଗୁଣ୍ଡ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:00 ବଜେ 55 ମିନିଟ୍ ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି ସ୍ଥାପତ୍ୟ ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82 ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212 କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ ଆଶା ବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପକ୍ଷରୁ ଯୁକ୍ତ 2 ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ୱଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ, ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର 8ଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍ପିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳି ବ୍ରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର

0: ଲୀଳାବତୀ କୁରୁ।
1: ମିଳିତ ଜାତିସଂଘ ମେ ମାସ 23 ତାରିଖକୁ ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳିବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳିବ୍ରଣ ବା ଫିସ୍ଚୁଲା ହେଉଛି ଯୋନି ଦ୍ୱାରରେ ରନ୍ଧ୍ର ଯାହା ଉପରିଭାଗରେ ମୂତ୍ରାଶୟ ସହିତ ଓ ପଛଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନି ଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର ବା ପ୍ରୋଲଙ୍ଗ ଲେବର ହେଲା ତାହେଲେ ଫିସ୍ଚୁଲା ହେବାର ସମ୍ଭାବନା ହୁଏ। ପ୍ରୋଲଙ୍ଗ ଲେବର ବା ଅବଷ୍ଟ୍ରକ୍ଟେଡ୍ ଲେବରର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନି ମୁଖକୁ କାଟି ପ୍ରସବ କରାଯାଏ ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ 100% ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳିବ୍ରଣକୁ ପ୍ରତିହତ କରାଯାଇପାରିବ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳିବ୍ରଣ, ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ କୁରୁ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4-ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26

କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାଗଙ୍କୁ 2025 ବର୍ଷ ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାଗ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିଅନରେ କାର୍ଯ୍ୟ କରୁଛନ୍ତି। ମେଜର ବରାଗ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାଗ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାର ସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାର ସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4-ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଦିନ 10:01। ଆସନ୍ତୁ ଆରମ୍ଭ କରିବା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। ଶୁଣିବା କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ହମ୍ ଆପ୍କେ ହେ କୌନ୍, ଏହି କଥାଚିତ୍ରରୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ରବୀନ୍ଦ୍ର ରାୱଲଙ୍କ ରଚନା, ରାମ ଲକ୍ଷ୍ମଣଙ୍କ ସଙ୍ଗୀତବଦ୍ଧ। ଏହି ଗୀତକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ ପି ବାଲସୁବ୍ରମଣ୍ୟମ୍।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM Surya Ghar.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କ ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରିକ ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ଆଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଦୀପଗୁଲିଙ୍କ ଗୀତ ରଚନା, ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ, କଥାଚିତ୍ର

0: ଘରେ ଜଳ କୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳ କୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆହାରୁହନ ରହି ଯାନ ଟିକେ ରୁହନ ରହି।

ଶ୍ରୀ ରହି ଗୀତ ଗାଇଛନ୍ତି। ଶୁଣିଲେ ମହମ୍ମଦ ସିକନ୍ଦର ଆଲମ ଏବଂ ନିର୍ମଳା ମିଶ୍ରଙ୍କ କଠରେ। कथचित्र हम

0: ତ୍ରିଲୋଇ ଗୀତ ଗାଇଛନ୍ତି। ଶୁଣିଲେ ମହମ୍ମଦ ସିକନ୍ଦର ଆଲମ ଏବଂ ନିର୍ମଳା ମିଶ୍ରଙ୍କ କଠରେ।
1: କଥାଚିତ୍ର ହମ୍ଦର୍ଦ୍ଦ।

ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ରଚନା କଥାଚିତ୍ର ଆକାଶଦୀପରେ ଏହି ଗୀତ ଗୀତ ଏବଂ ସଙ୍ଗୀତ ଗୀତ ଏବଂ କଣ୍ଠ ସଙ୍ଗୀତ ଦେଖିଛନ୍ତି ଅକ୍ଷୟ ମହାନ୍ତି ଏବଂ ଗାଇଛନ୍ତି ଅକ୍ଷୟ ମହାନ୍ତି।

ଗୀତ ସଙ୍ଗୀତ ଏବଂ କଣ୍ଠ ଅକ୍ଷୟ ମହାନ୍ତିଙ୍କର। ଅକ୍ଷୟ ମହାନ୍ତିଙ୍କ ସେହି ଗୀତରେ କଣ୍ଠ ଦେଇଛନ୍ତି ହୟମହାନ୍ତି ଶୁକ୍ଲା। କଥାଚିତ୍ର ଏଇ ଆମ ସଂସାର ଗୀତ ଶୁଣନ୍ତୁ।

କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ମିଶନ୍ ଏଆଇଆର୍ ମାଧ୍ୟମରେ। ସମୟ ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିବା ଲୋକଗୀତ। ଏହି କ୍ରମରେ ଆଜି ଶୁଣିବା ଦାସକାଠି। ବିଷୟ ରହିଛି କୃଷ୍ଣ ବଳରାମଙ୍କ ମଥୁରା ଯାତ୍ରା। ପରିବେଷଣ କରୁଛନ୍ତି ଦଣ୍ଡପାଣି ସାହୁ ଏବଂ ପଞ୍ଚାନନ ମହାନ୍ତି। ଶୁଣିବା ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।

0: ମଥୁରା ଯାତ୍ରା।
1: ଆହା
0: ତେବେ ପ୍ରକୃତ ରାଜ ଚକ୍ରବର୍ତ୍ତୀ ମହାମୁନି ଶୁକଙ୍କୁ ପଚାରିଲେ, ହେ ବ୍ରହ୍ମବତ୍ସ
1: କଣ ପଚାରିଲେ?
0: ଆପଣ ମୋତେ କହିଥିଲେ ଯେ ଧନୁଛବ ଯାତ୍ରା
1: କଂସାସୁରରେ ଅଛି।
0: ଠିକ କରିଛି,
1: ହଁ
0: ମନ୍ତ୍ରୀ ଆଦେଶ ଦେଲା, କାଲି ପ୍ରଭାତରୁ
1: ରାମକୃଷ୍ଣଙ୍କୁ ଆଣିବୁ,
0: ସଙ୍ଗରେ ରଥରେ ଧରିକିରି ଆସିବୁ, ପଛରେ ନନ୍ଦ ଆଉ ସାମଗ୍ରୀ ଗୁଡାକ ଧରିକିରି ଆସିବୁ।
1: ଆଚ୍ଛା ଆଚ୍ଛା,
0: ଆଜ୍ଞା ପାଇକରି ଯେ ମନ୍ତ୍ରୀ ଚୂଡ଼ାମଣି ରଜ ନିଯାପନ କଲା ଘରେ ନିଜେ ଜାଣି
1: ଜାଣି ରାତି ପାଇଲେ ମୁଁ ଯିବି,
0: ରାତି ପାଇଲେ ମୁଁ ଯିବି।
1: ଆଚ୍ଛା,
0: ନିତ୍ୟକର୍ମ ଶେଷ କରି ମନ୍ତ୍ରୀ
1: ବାହାରିଲା।
0: ପ୍ରଭାତଟା କେମିତି?
1: ହଁ
0: ପ୍ରଭାତ କବି ସୂର୍ଯ୍ୟ ବଳଦେବ ରଥ ଚନ୍ଦ୍ରକଳା କାବ୍ୟରେ ଲେଖିଲେ।
1: କଣ ଲେଖିଲେ?
0: ଏ ପ୍ରଭାତ ସମୟଟାକୁ
1: କଣ
0: ବୋଲି

0: ଏହିପରି ଭାବରେ ପ୍ରଭାତ ହେଇଗଲା।
1: ଆଚ୍ଛା,
0: ମନ୍ତ୍ରୀ ବର ହୋବର ସଜ କରି ଜୟଶଙ୍କ ଭୁକି ଯିବା ଆରମ୍ଭ କଲା। ଧୀର ଧୀର ହୋଇ ରଥ କରିଲା ଗମନ, ମନ୍ତ୍ରୀ ବର ହୃଦୟରେ ଭାବି ଶ୍ରୀରାମ କୃଷ୍ଣଙ୍କୁ ଯେ ଅନ୍ତ।

0: ସୁନ୍ଦର ହରି ଆରତ ନାଶନ
1: ହଁ ପ୍ରେମରେ ରୂପ ନାରାୟଣ
0: ଆଚ୍ଛା
1: ଚାରକ ଭକ୍ତ ଚୂଡାମଣପୁର ଆସୁଛି ମତେ ମଥୁରା ଗୁଡା କିଣିବା ପାଇଁ। ସେତେବେଳେ ଶ୍ରୀ ନାରାୟଣ ବିଚାର କଲେ ନିଜ ହୃଦୟରେ କଣ ଭାବିଲେ ଭକ୍ତ ମୋ।

ଗୋଦହନ କରି ଭାଣ୍ଡରେ ଦୁଇ ଭାଇ ଢାଳୁଛନ୍ତି, ଗୋପାଳ ମାନେ ଗୋଦହନ କରୁଛନ୍ତି, ତା ମଧ୍ୟରେ ରାମକୃଷ୍ଣ ମଧ୍ୟ ଦୁଇଟି ଗାଈ ପାଖରେ ବସି ସେ ମଧ୍ୟ ଦଉଛନ୍ତି। ଏ ସମୟରେ ଅକ୍ରୁରେ ପହଞ୍ଚିଗଲେ, ଦୂରରୁ ଅକ୍ରୁରରେ ପଡିଲା, ଅକ୍ରୁରରେ ପଡିଲା ନଜର କୋଟି କନ୍ଦର୍ପ ପ୍ରଭା ବୈକୁଣ୍ଠ ଈଶ୍ୱର ଶ୍ରୀନନ୍ଦନଙ୍କୁ କରିଲା ଦର୍ଶନ। ଆସ ଆସ ବୋଲି ଡାକିଦେଲେ ଶ୍ରୀ ମଧୁସୂଦନ। ଅକ୍ରୁର ପାଶରେ ପହଞ୍ଚିଗଲେ, ଦୁଇ ଭାଇ ଆଗେ ତାଙ୍କୁ ପ୍ରଣାମ ହେଲେ। ଜଗନ୍ନାଥ

0: ଶ୍ରୀକୃଷ୍ଣ କହିଲେ ଭଲ ହେଲା, ଆପଣ ଯଦି ପତ୍ର ଧରିକି ଆସିଛନ୍ତି ତାହେଲେ ପିତାଙ୍କୁ ପତ୍ର ନେଇ ପ୍ରଦାନ କର।
1: ମୋର ମା ବାପାକୁ ପଚାର।
0: ତୁମେ ପଛ ତୁମେ ପଛେ ପଛେ ମୁଁ ଯାଉଛି। ଶୁଣି କରି ମନ୍ଦିର ମଙ୍ଗରାଜଙ୍କ ସଙ୍ଗେ ସାକ୍ଷାତ
2: ହୋଇଲା,
0: ଶିଳ୍ପପତିଙ୍କର ଆନନ୍ଦ ବଢ଼ିଲା। ଆସନଟିଏ ପକାଇ
2: ଦିନ ଦେଲେ
0: ମନ୍ତ୍ରୀ ବର
2: ଆସିଲ ବୋଇଲେ
0: ଦିନ ଏକ।

0: କରି କଥାବାର୍ତ୍ତା ହେବା ବେଳେ
1: ଆଚ୍ଛା
0: ଯଶୋଦା ଦେବୀ ମଧ୍ୟ ଆସିଗଲେ
1: ନନ୍ଦ ଆସିଲେ
0: ଆସିଲେ ଦି ଜଣ ଯାକ କଥାବାର୍ତ୍ତା ହଉଛନ୍ତି
1: ହଁ
0: ସେତେବେଳେ ନନ୍ଦ ରାମ ବୋଲନ୍ତି ବଚନ ଯାଇର ପାରି ମୋର ରାମ ନାରାୟଣ
1: ଆଚ୍ଛା ଆଜ୍ଞା
0: ଯଶୋଦା ବୋଇଲେ ରାମକୃଷ୍ଣ ଯିବେ
1: ଯଶୋଦା ଆସି ଆଉ କିଏ ରାଣୀ ଆସିଲେ
0: କିରେ ଆଉ କିଏ ରାଣୀ କଣ କରିବ ଯଶୋଦା ତ ଆସିଲେ
1: ଯଶୋଦା କଣ କି
0: ଯଶୋଦା ପାଟରାଣୀ
1: ପାଟରାଣୀ
0: ହଁ
1: ହେଲେ ବଡ ରାଣୀ ଯୋଗୁଁ ପାଟରାଣୀ
0: ବଡ ରାଣୀ ଯୋଗୁଁ ପାଟରାଣୀ
1: ଆଜ୍ଞା ବଡ ପୁଅ ଯଦି ଥାଏ
0: ତାକୁ ପାଟ ପୁଅ ବୋଲି ବୋଲାଯିବ
1: ବଡ ପୁଅକୁ ପାଟ ପୁଅ
0: ହଁ
1: ବଡ ଝିଅକୁ
0: ପାଟ ଝିଅ
1: ବଡ ଖଣ୍ଡାକୁ
0: ପାଟ ଖଣ୍ଡା
1: ବଡ ହାତୀକୁ
0: ବଡ ହାତୀ ପାଟ ହାତୀ
1: ବଡ ଘୋଡାକୁ
0: ପାଟ ଘୋଡା
1: ବଡ କୁକୁରକୁ
0: କୁକୁର।

0: ଗୋପାଳ ମାନଙ୍କୁ ଘେନି ମୁଁ କରିବି ଗମନ ବରଷ କର ହେ କରିବି ଅର୍ପଣ ତୁମେ ଗଲେ ଖାଲି ନାହିଁ ରହୁବ ସାଜି କରି ଆଣିଛି ମୁଁ ରାମକୃଷ୍ଣଙ୍କୁ ନେବା ପାଇଁ ନିର୍ଦ୍ଦେଶ ଦେଇଅଛି ମତେ ମଥୁରା ରାଜନ ରହୁବ ବସାଇ ମୋର ଭଣଜାଙ୍କୁ ଆଣ ତାଙ୍କୁ ମୁଁ ଦେଖିଲି ଏଇ ଆଦେଶ ହେଇଛି ଆପଣ ନିଶ୍ଚୟ ପଠେଇବାକୁ ହବ ନନ୍ଦ ବୋଇଲେ ମୁଁ ତ ପଠାଇ ପାରି ନାହିଁ ରାମକୃଷ୍ଣ ଯିବେ ନାହିଁ ଯଦି ସେ ଯିବାକୁ ଇଚ୍ଛା କରିବେ ତାହେଲେ ଦେଖିବା
1: ତାଙ୍କୁ
0: କୋଉ କୃଷ୍ଣ ରାମ ପହଞ୍ଚିଗଲେ
1: ପହଞ୍ଚିଗଲେ
0: ସେତେବେଳେ ଅପୂର୍ବ କହିଲେ ହେ ନନ୍ଦ
1: ଆଚ୍ଛା
0: ଆଇ ହେ

0: କହିଲେ
1: ଆଚ୍ଛା
0: ସେତେବେଳେ ମୁଣ୍ଡ ପଚାରିଲେ ଏ କୃଷ୍ଣ ମଥୁରାରୁ ଅକ୍ରୁର ମନ୍ଦିର ଆସିଛି ତୁମମାନଙ୍କୁ ନେବା
1: ଯିବ କି
0: କଂସାସୁର ଆଦେଶ ଦେଇଛି ଭଣ୍ଡାଙ୍କୁ ଧରିକିରି ଆସିବ ଆମେ ପଠେଇବାକୁ ଇଚ୍ଛାନି
1: ଆଚ୍ଛା
0: ତୁମେ ଶୁଣି ନାରାୟଣ ଯୋଡ଼ିଲେ ବେ ନିମର କାହିଁକି ଏପରି କାକୃତି ହେଉ ଧନିକର ସଙ୍ଗରେ ଆମେ ରଥରେ ବସି ଯିବୁ
1: ଯିବୁ
0: ମଥୁରାରେ ଧନୁତ୍ସବ ଯାତ୍ରା ଦେଖି ବାହୁଡ଼ିକି ଆସିବୁ କିଛି ଚିନ୍ତା ନାହିଁ
1: ନା
0: ସେତେବେଳେ କୃଷ୍ଣ କହିଲେ
1: ଆଚ୍ଛା
0: କହିଲେ
1: କଣ କହିଲେ
0: ଆଇ ହେ

0: କରି କଥାବାର୍ତ୍ତା ଚାଲି ଆହା ସେତେବେଳେ ନନ୍ଦ ସମତ କଲେ ଗୋପରେ ଘୋଷଣା ରେ ଦିଅରେ ବୋଲେ ସଙ୍ଗେ ସଙ୍ଗେ ଘୋଷଣା ହେଇଗଲା ଗୋପାଳ ମାନେ ସମସ୍ତେ ଧାଇଁ ଆସିଲେ ଗୋପିନୀ ମାନେ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ରାମକୃଷ୍ଣଙ୍କୁ ନେବା ପାଇଁ ଅକ୍ରୁର ମନ୍ତ୍ରୀ ଚୂଡାମଣି
1: ରଥ ଧରି
0: ଆସିଛି ଧର୍ପିଷ୍ଟ ରାଜା କଂସ ପଡିଛନ୍ତି ଓହୋ ହାଲୋ ହଳି ପଡିଗଲା ଗୋପନଗରର ତରଫର ହୋଇ ଗୋପିନୀ ହୋଇଲେ ହାଜର ଭାରିଗଲେ ନଦିଆ ସେଇ ପାଣି ସେହିପରି ବ୍ୟାକୁଳରେ ଧାଇ ଆସିଲେ ସର୍ବଗୋପୂରଣ ସମସ୍ତେ ଗଦା ହେଇଗଲେ ଆସିଲା ବେଳକୁ ଶ୍ରୀକୃଷ୍ଣ ବିଚାର କଲେ ଭକ୍ତ ଚୂଡାମଣି ମୋର ଗୋପୀମାନେ ମୋ ବିରହରେ ବ୍ୟାକୁଳ ହେଇଯିବେ ଶ୍ରୀକୃଷ୍ଣ ଚନ୍ଦ୍ର ନନ୍ଦ ଆଉ ଯଶୋଦାଙ୍କ ସଙ୍ଗରେ କଥାବାର୍ତ୍ତା ହଉଛନ୍ତି
1: ଆଚ୍ଛା
0: ମାୟାମୟ ପୁରୁଷ ହେ ମଦନ ମୋହନ ଦୁଷ୍ଟ ଜୟିବାକୁ ମଞ୍ଚରେ ଅବତୀର୍ଣ୍ଣ ଆଉ ଏକ କୃଷ୍ଣ ମାୟା ବୋଲେ ଆଉ ଏକ କୃଷ୍ଣ ଚଳିଗଲେ
1: ଆଚ୍ଛା
0: ଗୋପୀମାନଙ୍କର ପାଶ୍ୱରେ ପହଞ୍ଚିଲେ
1: ପହଞ୍ଚିଲେ
0: ବିଚାର କରିଲେ

0: ନବୀନ ସୁନ୍ଦର ହରି ଆରତ ନାଚନ
1: କହିଲେ ହଁ
0: ହଁ
1: ଗୋଟା ସତ
0: ସତ
1: ମାମୁଁ ଧନୁ ଛବ ଯାତ୍ରାରେ ଦେଖିବା ପାଇଁ
0: ଡକେଇଛନ୍ତି ମତେ
1: ମତେ ଡକେଇଛନ୍ତି ରଥ ଧରି ଅକୁଳ ଆସିଛି ମୁଁ ତ ସାଥିରେ ଯିବି
0: ଆଚ୍ଛା
1: ଆଉ ମଧ୍ୟ ଗୋପାଳ ମାନଙ୍କୁ ଧରିଯିବେ
0: ହଁ
1: ମୁଁ 4 ଦିନ ଭିତରେ ବାହୁଡ଼ିଦିରେ ଆସିବି କିଛି ମନ କରୁନ
0: ନା
1: କହିଲେ ସେତେବେଳେ ଗୋପୀ ମାନେ କହିଲେ
0: କଣ କହିଲେ
1: କଣ କହିଲେ ବିଚାର କଲେ ଜାଣିପାରିଛନ୍ତି ଲୀଳାମୟ କୃଷ୍ଣ ଯଦି ଜନ୍ମଭୂମି କି ପଳେଇବେ ଆଉ ଆସିବେ କି ନିଶ୍ଚୟ ନାହିଁ
0: ଓହୋ
1: ଏଇ ଭାବ ନେଇ ସେତେବେଳେ ଗୋପୀ ମାନେ କହିଲେ
0: ହଁ

0: ମାନେ କାହିଁକି ଭୟ କରୁଛ? ମୁଁ ରହୁବାର ଚଢିକିରି ଯିବି, ରଥରେ ଚଢିକିରି ଯିବି, ଆଉ ଅକୁଳର ରଥରେ ଫେର ବାହୁଡ଼ିକିରି ଚାରିଦିନରେ ପଳି ଆସିବି।
1: ନିଶ୍ଚୟ
0: ତୁମେ ଭୟ କରିବାର କାରଣ କିଛି ନାହିଁ।

0: ତାପରେ କଣ କଲା ଆଜ୍ଞା?
1: ସେତେବେଳେ ରହୁବଣରେ ବସି ଅକ୍ରୁର ରଥ ଚଳେଇକିରି ନେଇଗଲେ।
0: ଆଚ୍ଛା,
1: ପବନ ପରି ଚଳିଲା ରହୁବର ପର ଗୀତ ଆଲୋଚନା ହଂସ ପହଁରିଲା ପରି ଯେ ପବନ ରତିରେ କରିଲା ଗମନ ବେଗେ ଅକ୍ରୁ ରଥ ବାହି ନେଲେ ମଥୁରା ସୀମାରେ ଯାଇ ନ ମିଳିଲେ ହଂସ ରାଜାର ମଧୁବନ ସେଠାରେ ଯାଇ ପଡ଼ିଥିଲେ ଦି ଜଣ ସେଇଠାରେ ରଥ ରଖିଲେ ମନ୍ତ୍ରୀ ସେଇଠାରେ ଓହ୍ଲାଇଲେ ରାମ ରାମ
0: ରାମ ଯେ ରାମ ରାମ ଯେ ରାମ ରାମ
1: ମଥୁରା ରାଜା ଚାହିଁଥିବେ ତାଙ୍କୁ ଯାଇକି ମୁଁ ଖବର ଦେଖି ମନ୍ତ୍ରୀ ଚୂଡ଼ାମଣି ହଂସ ପାଶେ ମିଳିଲେ ସେହି ମହାରାଜା ଶୁଣ ଦେଇ ମନରେ ଆଣିଲି ରାମ ନାରାୟଣ ହଂସ ବୋଇଲା ଯିବେ ଆଉ କାହିଁ ଆପଣଙ୍କର ଭଗବାନ ରାମକୃଷ୍ଣ ଦୁଇ ମୁଁ ଯାହା ଦେଖିଲି ବାଟରେ ସ୍ନାନ କରିଲା ସମୟରେ ଶୁଣନ୍ତୁ ବୋଲି ଅପୁର କହିଲେ।

0: ଏହିପରି ହେଇଗଲା।
1: ଆଚ୍ଛା
0: ଯେତେବେଳେ ତୁ କହିଲେ କଂସ ରାଜା ବୁଢ଼ା ତତେ ଜଣା ନାହିଁ, ମୋ ମନ୍ଦେ ରାମକୃଷ୍ଣ ଜନ୍ମିଛନ୍ତି, ରହି ମାୟାର ଗୋପରେ ଯେ ବଢୁଛନ୍ତି, ଜାଣ ମୋହର ଜୀବନକୁ ନେବେ ଦୁଇ
1: ଜଣ
0: ଯିବେ ଆଉ
1: କାହିଁ
0: ବଳି ଦେଲା ପରି ମୁଣ୍ଡ ଗଣ୍ଡି ଅଲଗା କରିଣ।
1: ଆଚ୍ଛା
0: ଅସୁର ସମ୍ରାଟ କଂସ ଦେଖିବ ପରାକ୍ରମ,
1: ଠିକ
0: ତିନି ପ୍ରହଲେ ଦର୍ପରେ ଯାହର କିସ କରି ନନ୍ଦର କୁମାର ଉତ୍ସବ ଯାତ୍ରା ଏହି ଆୟୋଜନ ତାଙ୍କ ଦୁଇ ଜଣ ପାଇଁ ଭଲ ସୌଦପୁରରେ ଦାଦା ତାଙ୍କୁ
1: ନାହିଁ
0: ଦେଇକି ଗଲେ ତାଙ୍କୁ ହାଣି
1: ରାମ ଯେ ରାମ ରାମ ଯେ ରାମ ରାମ ଯେ ରାମ ରାମ ରେ ନବୀନ ସୁନ୍ଦର ରାମ।
2: ଶ୍ରୋତା ବନ୍ଧୁ ଶୁଣିଲେ ଲୋକଗୀତ କ୍ରମରେ ଦାସକାଠି ପରିବେଶ ବିଷୟ ଥିଲା। କୃଷ୍ଣ ବଳରାମଙ୍କର ମଥୁରା ଯାତ୍ରା ପରିବେଷଣ କଲେ ଦଣ୍ଡମଣି ସାହୁ ଏବଂ ପଞ୍ଚାନନ ମହାନ୍ତି। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସମବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭ କରିବା ଦେବାଶିଷ ମହାପାତ୍ରଙ୍କର କଣ୍ଠରେ ଏହି ଗୀତରୁ।

ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍

0: ବୃଦ୍ଧି କରିଛି। ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକା ବିକାଶ କରିଛନ୍ତି। ଆସନ୍ତା 2-3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା
1: ସଂକଳ୍ପ इस लक्ष्य की प्राप्ति के लिए आदेश अलग अलग
0: बिहार रे आसंता 5 वर्ष मध्य रे 1 लक्ष शिक्षक नियुक्ति करा जीवो बोली मुख्यमंत्री सम्राट चौधरी घोषणा करिसंती। ଶିକ୍ଷା ବିଭାଗର କାର୍ଯ୍ୟଧାର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82 ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବ୍‌ସାଇଟ୍ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ନରେଶ ମାଗୋ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। Headlines. Prime Minister Narendra Modi distributes over 51,000 appointment letters to new recruits in various government departments. Says India is partnering with various countries across the world to provide opportunities, employment and global exposure to youth. Bihar government to recruit 1 lakh teachers in the state over next 5 years. CBSE attends last date for obtaining scanned photocopies of answer books for class 12 board examinations until tomorrow. U.S. Secretary of State Marco Rubio to call on Prime Minister Modi in New Delhi today. WHO raises public health risk of Bundibugyo strain of Ebola in Congo from high to very high. And in IPL cricket, Lucknow Super Giants to take on Punjab Kings in Lucknow this evening. Prime Minister Narendra Modi today distributed more than 51,000 appointment letters to newly appointed youth in various government departments and organizations at the 19th Rozgar Mela through video conferencing. The Rozgar Mela was held at 47 locations across the country. The newly recruited candidates selected from across the country will be joining various ministries and departments, including the Ministry of Railways.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସରେ ପୁନଃ ଗଣତି ମଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହ ସହିତ ଆଗାମୀ ପର୍ବପର୍ବାଣୀ ଘୋଷଯାତ୍ରାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଆଜି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମଧ୍ୟାହ୍ନ ଧୂପ ନୀତି ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ ଭଣ୍ଡାର ମେକାପ ଓ ଅନ୍ୟାନ୍ୟ ଅଧିକାରୀମାନେ ଗଣତି କାର୍ଯ୍ୟରେ ସାମିଲ ରହିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣତି ମଣତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
1: ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡା ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକ୍ ହୋଲ୍ଡର୍ସ ମାନଙ୍କ ପରାମର୍ଶ ନେଲା ପରେ ଆମେ ଏହି ନିଷ୍ପତ୍ତି କରିଛୁ ଆସନ୍ତାକାଲି ଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ରିଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10ଟିରୁ ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ବାରଲକ୍ଷ୍ମୀମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29 ମାମଲାର ଶୁଣାଣି କରିଛନ୍ତି। 22ଟି ମାମଲାର ତତ୍କାଳ ସମାଧାନ ସହିତ 7ଟିର ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୁରୀ କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ

ମୁଦ୍ରା ଓ ଦଣ୍ଡ ନୃତ୍ୟ ଗୁରୁ ଯୋଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ 29ତମ ବରିଷ୍ଠ ଆଥଲେଟିକ୍ ଫେଡେରେସନ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କରି ନିଯୁକ୍ତି ପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ।

0: ସଂସ୍କୃତି ଆକାଶବାଣୀ ହିଁ ରଖିଛି ସ୍ଥିତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡ ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 5:00। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆମର ସାନ୍ଧ୍ୟ ପ୍ରସାରଣକୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶୁଣିବା ଗୀତା ପଟ୍ଟନାୟକ କଣ୍ଠରେ।

0: କଥା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ୍ ସିମେଣ୍ଟ ସୁପର ଗ୍ରିଟ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ସୁମିତା ଗରବଡ଼ଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତଟି।
4: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
5: ଯୋଜନା ଉନ୍ ନୌଜବାନ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
4: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 8-85 ଲକ୍ଷ ରୁ ଅଧିକ ଲାଭାର୍ଥୀ ଯୋଡି ହେଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3ଟି ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।

କୌଣସି ପ୍ରଶ୍ନ ଆସିଲେ ଆମେ ସେହି ପ୍ରଶ୍ନକୁ ଏଡ଼େଇ ଦେଇଥାଉ, ତା ପଛର କାରଣ ଜାଣିବାକୁ ଚାହିଁନଥାଉ। କିନ୍ତୁ ଏହା କରିବା ବିଲକୁଲ ଠିକ୍ ନୁହଁ। ଆମ ମନରେ ଯଦି କିଛି ପ୍ରଶ୍ନ ଆସୁଛି, କିଛି ଜାଣିବାକୁ ଇଚ୍ଛା ଆସୁଛି, ତେବେ ନିଜ ମନର କଥାକୁ ଶୁଣନ୍ତୁ। ନିଜ ମନର ସେହି ଜିଜ୍ଞାସାକୁ ଦବେଇ ନ ଦେଇ ସେହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତୁ। ଆମ ମନରେ ଯେତେ ଜିଜ୍ଞାସା ସୃଷ୍ଟି ହୁଏ, ଆମ ଜ୍ଞାନର ପରିସୀମା ସେତେ ବିସ୍ତାର ହୋଇ ଚାଲିଥାଏ। ତେଣୁ ନିଜ ମନର ଜିଜ୍ଞାସାକୁ, ନିଜ ମନର ପ୍ରଶ୍ନକୁ କେବେ ବି ଦବନ୍ତୁ ନାହିଁ। ଯେତେ ପାରିବେ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତୁ, ଆଉ ନିଜର ଜ୍ଞାନର ପରିସୀମାକୁ ଏମିତି ବଢ଼େଇ ଚାଲିଥାନ୍ତୁ। ତେବେ ବନ୍ଧୁ, ଏତେ ସୁନ୍ଦର ଭାବନା ଶୁଣିବା ପରେ ଚାଲନ୍ତୁ ନା ଶୁଣିନେବା ଏଇ ସୁନ୍ଦର ଗୀତଟି।

ବନ୍ଧୁ, ଆପଣମାନେ ତ ଜାଣନ୍ତି ଏହି ଏକବିଂଶ ଶତାବ୍ଦୀରେ ଆମର ଯୁବପିଢ଼ି କେମିତି ସମୟ ସହ ତାଳ ଦେଇ ଦ୍ରୁତଗତିରେ ଆଗେଇ ଚାଲିଛନ୍ତି। ସେମାନେ ସବୁ ଦିଗରେ ସବୁ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ତାହା ଖେଳ ହେଉ, ସଂସ୍କୃତି ହେଉ, ଶିକ୍ଷା ହେଉ, କାବ୍ୟ କବିତା ହେଉ କିମ୍ବା ବିଜ୍ଞାନ ହେଉ, ସବୁ ଦିଗରେ ନିଜର କୃତିତ୍ୱ ହାସଲ କରିବାରେ ଲାଗିଛନ୍ତି। ସବୁ ଦିଗରେ ନିଜର କିଛି ନା କିଛି ଜ୍ଞାନ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଆଉ ସ୍ପେଶାଲି ବିଜ୍ଞାନ କ୍ଷେତ୍ରରେ ସେମାନେ ନୂଆ ନୂଆ ଇନୋଭେସନ୍ କରି ଆମ ଭାରତକୁ ଆଗେଇ ନେବାରେ, ଆମ ଭାରତ ଉନ୍ନତି କ୍ଷେତ୍ରରେ ନିଜର ଯୋଗଦାନ ମଧ୍ୟ କରିବାରେ ଲାଗିଲେ। ତେବେ ସେହିଭଳି ଆମର ଜଣେ ବନ୍ଧୁ, ଯିଏକି ନିଜର ଇନୋଭେସନ୍ ଦ୍ୱାରା ଆଜି ସମସ୍ତ କ୍ଷେତ୍ରରେ ପ୍ରଶଂସାର ଭାଗିଦାର ହୋଇଛନ୍ତି, ଯିଏକି ପ୍ରକୃତିର ଗୋଟିଏ ସମସ୍ୟାକୁ ନିରୀକ୍ଷଣ କରି ତାହାର ସମାଧାନ କରିବା ପାଇଁ ନିଜର କିଛି ଗୋଟିଏ ଯୋଗଦାନ କରିଛନ୍ତି, ତ ସେ କ'ଣ ଇନୋଭେସନ୍ କରିଛନ୍ତି ଆଉ ଏଥିଲାଗି ସେ କାହାଠାରୁ ପ୍ରେରଣା ପାଇଛନ୍ତି, ଆଉ ଏହି ଇନୋଭେସନ୍ ଦ୍ୱାରା ଆମର କ'ଣ ଫାଇଦା ହୋଇପାରିବ, ସେହି ସମ୍ବନ୍ଧରେ ତାଙ୍କଠାରୁ ହିଁ ଜାଣିନେବା। ତେବେ ଚାଲନ୍ତୁ ଆଜିର ଆମର ଅତିଥି ଆର୍ ଧବଳେଶ୍ୱର ରେଡ୍ଡିଙ୍କ ସହ ଆଲୋଚନା କରିନେବା ତାଙ୍କର ଇନୋଭେସନ୍ ସମ୍ବନ୍ଧରେ।

0: ନମସ୍କାର, ଆକାଶବାଣୀ ବ୍ରହ୍ମପୁରର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ନମସ୍କାର, ମୋତେ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମଧ୍ୟ ନମସ୍କାର। ମୁଁ ଆର୍ ଧବଳେଶ୍ୱର ରେଡ୍ଡି, ମୁଁ କଲିକଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ର, ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସ୍ନାତକୋତ୍ତର କରୁଛି।
0: ଆଚ୍ଛା, ପ୍ରଥମେ କୁହନ୍ତୁ ଆପଣଙ୍କୁ କଣ କଣ କରିବାକୁ ଭଲ ଲାଗେ?
1: ହବି ଯଦି କହିବାକୁ ଗଲେ ସମସ୍ତ ପ୍ରକାର କ୍ରିଏଟିଭ ଆର୍ଟସ ହଉ କିମ୍ବା ଇନୋଭେସନ ହଉ, ଆଉ ଯୋଉଟା ଆମ ଇନକଗ୍ନିଟିଭ ସ୍କିଲ୍ସ, ଆମର କଗ୍ନିଟିଭ ସ୍କିଲ୍ସ କୁ ଡେଭଲପ କରିପାରିବ, ଯେପରିକି ସଙ୍ଗ ହଉ, ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ପ୍ଲେଇଙ୍ଗ ହଉ, କିମ୍ବା ପୋଏଟ୍ରି ରାଇଟିଙ୍ଗ ହଉ, ଗଳ୍ପ ଲିଖନ ହଉ, କିମ୍ବା କବିତା ଲିଖନ ହଉ, ଏସବୁରେ ମୋର ରୁଚି ରହିଛି।
0: ମଲ୍ଟି ଟ୍ୟାଲେଣ୍ଟେଡ ତାହେଲେ ଆପଣ।
1: ଧନ୍ୟବାଦ।
0: ଆଚ୍ଛା, ଆପଣ କବିତା ବଗେରା ବି ଲେଖନ୍ତି ଆଉ ପାଠ ବି ପଢନ୍ତି, ତେବେ ଏଇ ଯୋଉ ସାଇନ୍ସ ପ୍ରତି, ଇନୋଭେସନ ପ୍ରତି, ଏଇ ଟାଇପ୍ର ରୁଚି କେମିତି ଆସିଲା, ଆପଣଙ୍କୁ ଇଣ୍ଟରେଷ୍ଟ କେମିତି ଆସିଲା?
1: ଆକ୍ଚୁଲି ଫ୍ରମ୍ ଚାଇଲ୍ଡହୁଡ୍, ଛୋଟବେଳୁ ହିଁ ସବୁଥିରେ ସାଇଣ୍ଟିଫିକ ବେସିସ୍ରେ ଆନାଲାଇଜ୍ କରିବାର ମୋର ଆଗରୁ ଅଭ୍ୟାସ ଅଛି, ଯଦ୍ୱାରା କି ମୁଁ ଯେକୌଣସି ଜିନିଷକୁ ଦେଖେ ତାକୁ ପରଖିବାକୁ ଚେଷ୍ଟା କରେ ବା

0: ଯେ କୌଣସି ଜିନିଷ ଇନୋଭେଟ୍ କରିବା ହଉ କି ତା ଭିତରେ ଆନାଲାଇଜ୍ କରିବା ହଉ, ରିଭ୍ୟୁ କରିବା ହଉ, ମତେ ଭଲ ଲାଗୁଥିଲା।
1: ତେବେ ସାଇନ୍ସ ରେ ଇନୋଭେସନ ଏଗୁଡା ଆପଣଙ୍କୁ ବହୁତ ପସନ୍ଦ, କ୍ୟୁରିଓସିଟି ଆପଣଙ୍କର ବହୁତ ଅଛି, ତେବେ ଏଇ ଦିଗରେ ଆପଣଙ୍କର ପ୍ରେରଣା କି ଥିଲେ, କାହାକୁ ଦେଖିକି ଆପଣଙ୍କୁ ଇଣ୍ଟରେଷ୍ଟ ଆସିଲା ଏଇ ଦିଗରେ ବଢିବା ପାଇଁ?
0: ଯଦି ଛୋଟ ବେଳୁ କହିବି, ମୁଁ ସବୁବେଳେ APJ ଅବଦୁଲ କଲାମଙ୍କୁ ଷ୍ଟୋରି ପଢେ ବା ତାଙ୍କର ଅଟୋବାୟୋଗ୍ରାଫି ପଢିଛି। ସେ ଜଣେ ଇନ୍ଫ୍ଲୁଏନ୍ସିଆଲ ପର୍ସନ ଥିଲେ ଯିଏକି ଗୋଟେ ମାଇଣ୍ଡ କୁ କିପରି ଭାବେ ଆମେ କୋରିଲେଟ୍ କରିପାରିବା ଆମର ଇନକଲକେଟିଭ ସ୍କିଲ୍ସ ରେ ତାଙ୍କଠୁ ଶିଖିଛି। ଆଉ ତାଙ୍କର ବୁକ୍ ମେନଲି ଦ ୱିଙ୍ଗସ୍ ଅଫ୍ ଫାୟାର ମତେ ବହୁତ ଇନ୍ଫ୍ଲୁଏନ୍ସ କରିଛି, ଯଦ୍ୱାରା କି ଟିକେ ଇନୋଭେସନ ଆଡକୁ ମୁଭ କରିବାରେ ଏହା ମତେ ସହାୟ ହେଇଛି, ସେଥିପାଇଁ ସେ ମୋର ଇନ୍ସପିରେସନ।
1: ବହୁତ ବଢିଆ, ଆପଣ ବହୁତ ସଠିକ ବ୍ୟକ୍ତିଙ୍କୁ ବାଛିଛନ୍ତି ଇନ୍ସପିରେସନ ହିସାବରେ। APJ ଅବଦୁଲ କଲାମ, ଯାହାଙ୍କୁ କୁହାଯାଏ କି ଦ ମ୍ୟାନ୍ ୱିଥ୍ ନୋ ହେଟର୍ସ, ତାଙ୍କୁ କୌଣସି ବ୍ୟକ୍ତି ଏମିତି ନାହାନ୍ତି ଯିଏ ହେଟ୍ କରୁଥିବେ, ସମସ୍ତେ ତାଙ୍କୁ ଆଇଡିଆ ଭାବରେ ଭାବନ୍ତି। ପ୍ଲସ୍ ଆପଣ ଯୋଉ ବୁକ୍ କଥା କହିଲେ, ମୁଁ ରେଫର କରିବି ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ସେ ବୁକ୍ କୁ ପଢନ୍ତୁ ନିଶ୍ଚିତ ଭାବରେ। ତେବେ ଆଚ୍ଛା, ଆପଣ କହିଲେ ଆପଣ ଇନୋଭେସନ ବହୁତ ପସନ୍ଦ, ତେବେ ଆପଣ କଣ କରିଛନ୍ତି ବିଜ୍ଞାନ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ କଣ କଣ କରିଛନ୍ତି?
0: ଆକ୍ଚୁଆଲି ଯଦି କହିବା, ଛୋଟ ବେଳୁ ସାଇନ୍ସ ପ୍ରୋଜେକ୍ଟସ ହଉଥିଲା, ନେକ୍ସଟ ତାପରେ ପ୍ରୋଟୋଟାଇପ୍ ମଡେଲ ତିଆରି ହୁଏ, ତାପରେ କିପରି ତାକୁ ଇମ୍ପ୍ଲିମେଣ୍ଟେସନ କରିପାରିବା, ଯେହେତୁ ଆମେ ଧୀରେ ଧୀରେ ଗୋଟେ ଡେଭଲପିଂ ଷ୍ଟେଜେସ ଆସୁଛୁ, ଆମେ ଗୋଟେ ଜିନିଷଟା କିପରି ଭାବରେ ରିଏଲିଷ୍ଟିକ ଭାବରେ ୟୁଜ୍ ହେଇପାରିବ ସେ ଦିଗରେ ସବୁବେଳେ ମୋର ପ୍ରଚେଷ୍ଟା ରହିଥିଲା। ତେଣୁକରି ମୁଁ ଏବେ ରିସେଣ୍ଟଲି ମୋର ଗୋଟେ ମଡେଲ ଯୋଉଟାକି 9 ବର୍ଷର ପରିଶ୍ରମୀର ମଡେଲ, ଯୋଉଟାକି ମେକାନିକାଲ ମଡେଲରୁ ଆରମ୍ଭ ହେଲା, ତାହା ଏବେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଗୋଟେ ମଡେଲ, ଯୋଉଟାକି ଆମର ଓସେନ ବା ସମୁଦ୍ରରୁ ଯେତେବେଳେ ଅଏଲ ଲିକ୍ସ ହୁଏ ବା ଅଏଲ ସମୁଦ୍ର ଉପରେ ଫ୍ଲୋଟ କରୁଥାନ୍ତି, ସେଇ ମେସିନଟା ସେଥିରୁ ଅଏଲ ସେପାରେଟ କରିପାରିବ ବା ଅଏଲ କୁ ବାହାର କରିପାରିବ।
1: ଆପଣଙ୍କର ପ୍ରୋଜେକ୍ଟ ରାଜ୍ୟସ୍ତରରେ ପୁରସ୍କୃତ ହେଇଛି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ମୋ ତରଫରୁ, ଆମ ଶ୍ରୋତା ବନ୍ଧୁମାନଙ୍କ ତରଫରୁ
0: ସମସ୍ତଙ୍କୁ ମୋର ଧନ୍ୟବାଦ।
1: ତେବେ ଆଚ୍ଛା, ଆପଣ କହିଲେ ଆପଣଙ୍କର ପ୍ରୋଜେକ୍ଟ ସମ୍ବନ୍ଧରେ, କିଛି ଏକ୍ସପ୍ଲେନ୍ କରନ୍ତୁ ସେ ବିଷୟରେ ଆମ ଶ୍ରୋତା ବନ୍ଧୁମାନଙ୍କୁ।
0: ଆକ୍ଚୁଆଲି ଯଦି କହିବାକୁ ଯାଏ, ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ବା ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ, ମେନ୍ ଆମର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ରହୁଛି କିପରି ଭାବରେ ଆମେ ଆମର ନନ୍ ରିନ୍ୟୁଏବଲ ରିସୋର୍ସ, ଯୋଉଟାକି ଆମେ କେବେ ପୁଣି ଆଉଥରେ ତାକୁ ତିଆରି କରିପାରିବା ନାହିଁ, ସେ ରିସୋର୍ସେସ ଗୁଡାକୁ ଆମେ କିପରି ବଞ୍ଚାଇ ପାରିବା। ଯେହେତୁ ମୋର ମଡେଲ ମେନ୍ ଏମ୍ ହେଉଛି ଓସେନ ରୁ ଅଏଲ କୁ ସେପାରେଟ କରିବା, ଆଉ ମୋର ଏଇଟା ଗୋଟେ ସେନ୍ସର ବେସ୍ ମଡେଲ ଯୋଉଟାକି ମୋବାଇଲ ଆପ୍ଲିକେସନ ଚାଲେ, ତ ଏଇ ମଡେଲ ମେନଲି ୱାର୍କ କରେ ଯେତେବେଳେ ଆମର ସିପ୍ ଟ୍ରାନ୍ସପୋର୍ଟେସନ ହୁଏ। ଯେହେତୁ ଆମର ଇଣ୍ଡିଆରେ ଅଏଲର କୌଣସି ଖଦାନ ନାହିଁ ଯୋଉଥିରେ ଆମେ ଅଏଲ ବାହାର କରିପାରିବା, ତେଣୁ ଆମେ ବିଦେଶ ଉପରେ ନିର୍ଭର ଅଛୁ, ତ ସେଇଠୁ ଯେତେବେଳେ ଆସେ ଅଏଲ ସିପ୍ ରେ, ତ ବହୁତ ସମୟରେ ଦେଖାଯାଏ କୌଣସି ଦୁର୍ଘଟଣା ହଉ କିମ୍ବା ସିପ୍ର ମେସିନାରୀ ପ୍ରୋବ୍ଲେମ ହଉ, ଯୋଉଦ୍ୱାରା କି ଅଏଲ ଲିକ୍, ଆଉ ଲିକ୍ ଲିଟର କି 2 ଲିଟର କି 10 ଲିଟର କି 100 ଲିଟର ହୁଏନି, ଗ୍ୟାଲନ୍ସ ଅଫ୍ ଲିଟର। ଗୋଟେ ଏଷ୍ଟିମେସନ ଅଛି କି ପ୍ରତି ବର୍ଷ 400 ଗ୍ୟାଲନ୍ ଲିଟର ଓସେନ ଏମିତି ସ୍ପ୍ରେଡ୍ ହେଇଯାଉଛି, ଗୋଟେ ଗ୍ୟାଲନ୍ ହଉଛି 4 ଲିଟର, ଭାବନ୍ତୁ 400 ମିଲିୟନ ଗ୍ୟାଲନ୍ସ କେତେ ହୋଇପାରିବ। ତ ସେଇଟାକୁ ଏବେ ଯାଏଁ କିଛି ବି ପ୍ରୋସେସ ବାହାରିନି ଯୋଉଥିରେ କି ସେ ଅଏଲଟାକୁ କଲେକ୍ଟ କରିକି ଆମେ ପୁଣି ୟୁଜ୍ କରିପାରିବା। ତ ଯୋଉ ଅଏଲଟା ଆମେ ଟ୍ରାନ୍ସପୋର୍ଟ କରିକି ଆଣୁଛେ, ତାକୁ ଯଦି ଆମେ ଓସେନିକ ଏନ୍ଭାରମେଣ୍ଟକୁ ଛାଡୁଛେ, ତ ସେଇଠି ଯେତେ ସ୍ପିସିସ୍ ଅଛନ୍ତି ବା ଯାହା ବି ପ୍ରାଣୀ ତାକୁ ବସବାସ କରୁଛନ୍ତି ସମୁଦ୍ରରେ, ସେମାନେ ଖାଇବେ ଅଏଲଟାକୁ, ସେମାନଙ୍କ ତ କନସାଇନ୍ସ ନାହିଁ କି କୋଉଟା ଖାଇବା କୋଉଟା ନାହିଁ, ତ ଯାହାଦ୍ୱାରା କି ସେମାନେ ଏଫେକ୍ଟ ହେଲେ, ତ ଆମେ ସ୍ପିସିସ୍ ଲସ୍ ଦେଖିବାକୁ ପାଉଛେ। ତ ଏଇ ସ୍ପିସିସ୍ ଗୁଡାକୁ ଆମେ ଆଉ କେବେ ପାଇପାରିବେ ନାହିଁ ସେମାନଙ୍କୁ ଯଦି ସ୍ପିସିସ୍ ଏକ୍ସଟିଙ୍କ୍ଟ ହେଇଯିବ, ତ ଯୋଉଦ୍ୱାରା କି ମୁଁ ଏହା ବିଷୟରେ ଭାବିଲି ଆଉ ଗୋଟେ ମେସିନ୍ଟି ତିଆରି କଲି, ଯୋଉଥିରେ କି ସିମ୍ପଲ ଫିଜିକ୍ସ ର ଗୋଟେ ଭିସ୍କୋସିଟି ଡେନ୍ସିଟି କନସେପ୍ଟ ୟୁଜ୍ କରିକି ଏ ମେସିନ୍ଟା ଚାଲେ। ମେନଲି ଗୋଟେ ଫାଇବର ଡିସ୍କ ଯୋଉଥିରେ କି ମାଇକ୍ରୋ ପୋର୍ସ କ୍ରିଏଟ୍ ହେଇଥାଏ, ସେ ଡିସ୍କଟା ଗୋଟେ ରୋବୋଟିକ୍ ସେନ୍ସର ହ୍ୟାଣ୍ଡ ସହିତ ଲାଗିଥାଏ। ଆମେ ସବୁବେଳେ ପଢିଛେ କି ଅଏଲ ଇଜ୍ ଲେସ୍ ଡେନ୍ସର ଦେନ୍ ୱାଟର, ସିଏ ସବୁବେଳେ ଉପରେ ଭାସୁଥାଏ ପାଣି ଉପରେ, ତ ଯେତେବେଳେ ଏଇଟା ଭାସୁଥାଏ, ଯେତେବେଳେ ଡିସ୍କଟା ଆମେ ସେଇଠି ତଳେ ତାକୁ ଲଗେଇଲେ ଆଉ ତାକୁ ରୋଟେଟ୍ କଲେ, ତ ସେ ଯେହେତୁ ମାଇକ୍ରୋ ପୋରସ୍ ପଲିଫାଇବରଟା ସେଇଟା, ତ ଅଏଲ ତାକୁ ଲାଗିଲା। ଯେତେବେଳେ ସେଇଟା ଆଣ୍ଟିକ୍ଲକୱାଇଜ୍ ବୁଲିଲା, ରୋବୋଟିକ୍ ହ୍ୟାଣ୍ଡର ଗୋଟେ ସେନ୍ସ ଅଛି, ସିଏ କୋଉଟା ଅଏଲ କି ପାଣି ନାହିଁ ସେ ସେନ୍ସ କରିବ, ଯେତେବେଳେ ସେ ଆଣ୍ଟିକ୍ଲକୱାଇଜ୍ ବୁଲିବ ସେ ଅଏଲ ପାର୍ଟିକଲ୍ସ ଗୁଡା ତାକୁ ଲାଗିଯିବ, ତାପରେ ଅଏଲ ଭିତରେ ଅଲିଓଫିଲିକ ଇଣ୍ଟ୍ରାକ୍ସନ ଅଛି, ତ ସେ ଅଏଲକୁ ଅଏଲକୁ ଟାଣିଲା ଆଉ ସେ ଡିସ୍କ ବୁଲିଲା, ଯୋଉଦ୍ୱାରା କି ସେ ଯୋଉ ଆମର ରୋବୋଟିକ୍ ହ୍ୟାଣ୍ଡ ଅଛି ସେଥିରେ ସ୍କ୍ରାପର ଲାଗିଥାଏ, ଯୋଉଟା କି ଏ ଅଏଲ ଯାକୁ ସ୍କ୍ରବ କରିକି ଆମକୁ ସିପ୍ ଭିତରକୁ ପଠେଇଦେବ। ତ ଏମିତି କଣ୍ଟିନ୍ୟୁଅସ୍ ମୁଭମେଣ୍ଟ ଯଦି ପ୍ରୋସେସ ହେଲା, ତ ଆମର ଯେତିକି ଅଏଲ ସେଥିରେ ଫ୍ଲୋଟ କରୁଛି ସିଏ ଆମର ସିପ୍ ଭିତରେ କଲେକ୍ଟ

0: ମୁଭ୍ କରୁଥିଲେ ତ ସିଏ ଆମ ତଟକୁ ଆସିକି ଅଏଲ ଲିକ୍ ଯୋଉ ହେଇଥିଲା ତା ଆସି ପହଞ୍ଚି ଯାଇଥିଲା, ଯାହାଦ୍ୱାରା କି ଆପଣ ଜାଣିଥିବେ ଆମର ଏଠି ଅଲିଭ୍ ରିଡ୍ଲି ଟର୍ଟଲ ଗ୍ରାଉଣ୍ଡ ଯାହାକୁ କହନ୍ତି, ଯାହାଦ୍ୱାରା କି ଟୁରିଷ୍ଟ ମାନେ ଆଟ୍ରାକ୍ଟ ହୁଅନ୍ତି କହନ୍ତି, ତ ତାଙ୍କ ଯୋଉ ବ୍ରିଡିଂ ଗ୍ରାଉଣ୍ଡ ବା ଯୋଉଠି ସେମାନେ ଅଣ୍ଡା ଦିଅନ୍ତି ସେମାନଙ୍କ ଅଣ୍ଡା ଉପରେ କଭର ହେଇଯାଇଥିଲା ସେ ତେଲ ଗୁଡା, ତାପରେ ବହୁତ ଗୁଡା ଟର୍ଟଲ ମରି ବି ଯାଇଥିଲେ ସେମାନେ ସେଗୁଡା ଖାଇ ଦେଇଥିଲେ ଅଏଲ ଗୁଡା, ତାପରେ ତାଙ୍କ ଉପରେ ବି କଭର ହେଇଯାଇଥିଲା, ତ ସେମାନେ ଅନିଶ୍ୱାସୀ ହୋଇଯାଇଥିଲେ, ଯୋଉଦ୍ୱାରା କି ମେନ୍ କଣ ଆମର ଟୁରିଜମକୁ ଏଫେକ୍ଟ କରିଥିଲା, ଟୁରିଜମକୁ ଏଫେକ୍ଟ କରିଲା ପରେ ଯୋଉ ଅଏଲ ବ୍ରିଡ୍ଲି ଟର୍ଟଲ ଯୋଉଟା କି ଆମକୁ ଏକ ପରିଚୟ ଦେଇଥିଲା, ତ ସେଇଟା ଆମେ ହରେଇ ବସିଲେ, ଏମିତି ଯଦି ପ୍ରତି ବର୍ଷ ହବ କାହାକୁ ଜଣା ନାହିଁ, ପ୍ରାକୃତିକ ବିପର୍ଯ୍ୟୟ ଭଳିଆ ଏଇଟା ଗୋଟେ ବିପର୍ଯ୍ୟୟ ବି ବଡ ଜିନିଷ, ଆମର ବ୍ରିଡିଂ ଗ୍ରାଉଣ୍ଡ ନଷ୍ଟ ହେଲା, ତାପରେ ସେଟା ତ ନଷ୍ଟ ହେଲା, ତାପରେ ଆମ ଯେତିକି ସ୍ପିସିସ୍ ଅଛନ୍ତି ସମୁଦ୍ରରେ ସେମାନେ ଖାଇଲେ ସେମାନେ ମରିଲେ, ତାପରେ ଯଦି କିଛି ବି ବଞ୍ଚିଯାଏ ତ ସେମାନଙ୍କୁ ଆମର ଯୋଉମାନେ ତାକୁ ଜୀବିକା ନିର୍ବାହ କରନ୍ତି ମାଛ ଧରି ସେମାନେ ଆଣିକି ସେଗୁଡାକୁ ବିକନ୍ତି, ତ ଯୋଉଟା ଖାଇଲେ ଆମେ କ୍ୟାନ୍ସର ଭଳିଆ ରୋଗର ବି ଶିକାର ହୋଇପାରିବା, ଯୋଉଟା ମୁଁ ଚାହୁଁଛି ଏ ମେସିନ୍ ଯଦି ୟୁଜ୍ ହୁଏ ଇମ୍ପ୍ଲିମେଣ୍ଟ ହୁଏ ତାହେଲେ ଅଏଲ କଲେକ୍ଟ କରିଦେବ, ଯୋଉଦ୍ୱାରା କି ବହୁତ କମ ସମୟରେ ଆମ ଅଏଲ କଲେକ୍ଟ ହେଇଗଲା, ଆଉ ଯୋଉମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କୁ ମଧ୍ୟ ଆଉ କିଛି ପ୍ରୋବ୍ଲେମ ହବନି, କାହିଁକିନା ଦେଖାଯାଇଥିଲା କି ତାଙ୍କ ନେଟ୍ ୟୁଜ୍ କରନ୍ତି ଯୋଉଥିରେ ମାଛ ଧରାଯାଏ, ତାଙ୍କ ନେଟ୍ରେ ପୁରା ଅଏଲ ଫିଲ୍ ହେଇଯାଇଥିଲା, ଯୋଉଦ୍ୱାରା ସେମାନେ ଆଉ ମାଛ ବି ଧରିପାରିଲେନି, ତ କେତେଦିନ ଯାଏ ସେମାନଙ୍କର ଜୀବିକା ନିର୍ବାହ ବନ୍ଦ ଥିଲା। ତାପରେ ଯେହେତୁ ଅଲିଭ୍ ରିଡ୍ଲି ଟର୍ଟଲ କଥା କହିଲି, ତ ସେମାନଙ୍କୁ ଯେତେବେଳେ କଭର ହେଇଗଲା ତାଙ୍କର ବ୍ରିଡିଂ ଗ୍ରାଉଣ୍ଡରେ, ତ ସେମାନଙ୍କ ସ୍ପିସିସ୍ ଧୀରେ ଧୀରେ ଲୋପ ପାଇବ, ଯୋଉଦ୍ୱାରା କି ଟୁରିଷ୍ଟ ଗୁଡା ଆସିଲେ, ଟୁରିଷ୍ଟ ଯେତେବେଳେ ମାଛ ଖାଆନ୍ତି ଆପଣ ଦେଖିଥିବେ ଗୋପାଳପୁର ଏ ସାଇଡ୍ ସବୁବେଳେ ମାଛ ସବୁ ଫ୍ରାଇ ହେଇକି ସବୁ ବିକା ହୁଏ, ତ ସେଗୁଡା ବି ଖାଇଲେ ସେମାନେ ଯୋଉ ରୋଗରେ ପଡିବେ କି ଟୁରିଷ୍ଟ ଆସିବେ କି, ମେନ୍ ଟୁରିଜମ ଏଫେକ୍ଟ ହେଲା। ତ ମୁଁ ଭାବେ ଏମିତି କିଛି ଗୋଟେ କହିବା ଯୋଉଦ୍ୱାରା କି ଆମର ଗଞ୍ଜାମ ପରିଚୟ ବଞ୍ଚିକି ରହିବ, ମେନଲି ଏଇଟା ଲୋକାଲ ପ୍ରୋବ୍ଲେମ କିନ୍ତୁ ଏଟା ଗ୍ଲୋବାଲ ଇସ୍ୟୁ, କାହିଁକିନା ଏମିତି କୋଉ ଗୋଟେ ପ୍ରୋସେସ ନାହିଁ ଯୋଉଥିରେ କି ଅଏଲଟା କେମିତି କଲେକ୍ଟ କରିହବ, ତ ମୁଁ ଏଇଟା ଗୋଟେ ସେନ୍ସର ବେସ୍ଡ ମେସିନ୍ ବନେଇଛି ଯୋଉଦ୍ୱାରା କି ଏହା ଉପକୃତ ହବ ବୋଲି ମୋର ଦୃଢ଼ୋକ୍ତି ଏବଂ ଆଶା ଅଛି।
1: ବହୁତ ବଢିଆ ଆପଣ ଆଇଡିଆ କରିଛନ୍ତି। ଆପଣଙ୍କ କହିବା ଅନୁଯାୟୀ ଜଣାପଡୁଛି ଯେ ଯୋଉ ଅଏଲ ଲିକ୍ ହଉଛି ଆମେ ଭାବୁଛେ ଗୋଟିଏ ସାଧାରଣ ଘଟଣା, କିନ୍ତୁ ତାହା ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ପ୍ରକୃତି ଏବଂ ଜନଜୀବନ ସମସ୍ତଙ୍କୁ ଇଫେକ୍ଟ କରୁଛି ବହୁତ ଭାରି ମାତ୍ରାରେ। ତେବେ ଆପଣ ଏତେ ସୁନ୍ଦର ଭାବରେ ପ୍ରୋଜେକ୍ଟ ବନେଇଛନ୍ତି, ଆମେ ଆଶା କରୁଛୁ ଆପଣ ପ୍ରୋଜେକ୍ଟରେ ନିଶ୍ଚିତ ଭାବରେ ସଫଳ ହେଉ ଏବଂ ଏହାଦ୍ୱାରା ବହୁତ ଲୋକ ଉପକୃତ ହୁଅନ୍ତୁ। ତେବେ ଏହାଦ୍ୱାରା ସାଧାରଣ ଜନତାଙ୍କୁ କେତେ ପରିମାଣରେ ଲାଭ ହେବ ଆଉ କଣ କଣ ଲାଭ ହେବ ସ୍ପେସିଫିକଲି ଆପଣ କିଛି ଏକ୍ସପ୍ଲେନ୍ କରିପାରିବେ କି?
0: ଯେହେତୁ ଏଇଟା ଲୋକାଲ ଇସ୍ୟୁ କହିଲି, ଆମର ଏଠି ଦେଖିଥିବେ ପାଖାପାଖି ସମୁଦ୍ର ତଟକୂଳ ଅଞ୍ଚଳରେ ସମସ୍ତେ ସେଥିରେ ଜୀବିକା ନିର୍ବାହ କରନ୍ତି, ସେମାନଙ୍କର ମୁଖ୍ୟ ରହୁଛି ଯାଇ ମାଛ ଧରି ଆଣିବେ, ସେମାନଙ୍କୁ କୌଣସି ରୋଗ ବି ନାହିଁ, ସେମାନେ ଯାଇକି ମାଛ ଧରିକି ଆସନ୍ତି, ସେଗୁଡ଼ାକ ବିକିକି ତାଙ୍କ ପେଟ ପାଟଣା କରନ୍ତି। ତାପରେ ଯଦି ଦେଖିବା ଏଜ୍ ପର୍ ଦ ଗଭର୍ଣ୍ଣମେଣ୍ଟ, ଯେହେତୁ ଆମର ଟୁରିଜମ ଉପରେ ଆମର ମେନ୍ ଫୋକସ୍ ରହିଛି, ତ ଯଦି ଟୁରିଷ୍ଟ ରୋଗରେ ପୀଡିତ ହେବେ କି ଆସିବେ କି ଟୁରିଜମ ପାଇଁ, ତ ସେମାନେ ସିଏ ସହିତ କନେକ୍ଟେଡ୍, ତ ମେଡ୍ ବି ଗୋପାଳପୁର, ମେଡ୍ ବି ପୁରୀ, ମେଡ୍ ବି ଏନି ପ୍ଲେସ୍ ଅଦର ଦେନ୍ ଦିସ୍ ଓଡ଼ିଶା, ତ ଏଇଟା ଲୋକାଲ ପ୍ରୋବ୍ଲେମ ଆରମ୍ଭ ଗ୍ଲୋବାଲ ଇସ୍ୟୁ, ଯୋଉଦ୍ୱାରା କି ମେନ୍ ଯୋଉ ଫିସରମ୍ୟାନ ମାନଙ୍କର ତାଙ୍କର ଜୀବିକା ବଞ୍ଚାଇଲେ, ଆଉ ମେନ୍ ଯୋଉ ସ୍ପିସିସ୍ ଅଛନ୍ତି, ଏବେ ଆପଣ ଜାଣିଥିବେ ସମୁଦ୍ରରୁ କେତେଗୁଡ଼ା ମାଛ ବାହାରୁଛି ଯୋଉଗୁଡା ଔଷଧୀ, ଏବେ ବହୁତ ରିସର୍ଚ୍ଚ ଚାଲିଲାଣି ତା ଉପରେ କି ସମୁଦ୍ରରେ ଯୋଉ ପ୍ରକାର ଔଷଧୀୟ ମାତ୍ରା ଅଛି, ସେ ମେଡ୍ ବି ଫାଇଟୋପ୍ଲାଙ୍କଟନ କିମ୍ବା ଜୁମ୍ ପ୍ଲାଙ୍କଟନ ହୁଅନ୍ତୁ, ସମସ୍ତଙ୍କର ଔଷଧୀୟ ଗୁଣ ଅଛି, ଯଦି ସେଗୁଡା ଖରାପ ହେଇଯିବ, ସେଗୁଡା ଯଦି ତାଙ୍କର ସ୍ପିସିସ୍ ଯଦି ନଷ୍ଟ ହେଇଯିବ, ଆମେ ଔଷଧ କୋଉଠୁ ପାଇବା? ତାପରେ ସେମାନେ ବି ଯଦି ଖାଇକି କିଛି ଅଏଲ ବଞ୍ଚିଗଲେ, ସେମାନେ ଯେପରି ଭାବରେ କହିଲେ ଆପଣଙ୍କୁ ମେନ୍ ଆମେ ସେଗୁଡା ଖାଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ଆମେ ଶିକାର ହେବା, ତ ଏହାଦ୍ୱାରା ଜନଜୀବନ କ୍ଷତି ହେବ ଏବଂ ଅସ୍ତବ୍ୟସ୍ତ ହୋଇପଡିବ। ତ ମୁଁ ଚାହୁଁଛି କିପରି ଭାବରେ ଏକ ସ୍ଥାୟୀ ସମାଧାନ ହଉ, ମାନେ ଆମେ କୌଣସି ବିପର୍ଯ୍ୟୟକୁ ଆଣି ପାରିବା ନାହିଁ, ବଟ୍ ସତର୍କ ରହିପାରିବା ଏବଂ କିଛି ପ୍ରୋସେସ କରିପାରିବା, ଯୋଉଦ୍ୱାରା କି ଆମେ ତା ପାଇଁ ଲଢିପାରିବା, ଲଢିବାର ଗୋଟେ ଶକ୍ତି। ମୁଁ ଚାହୁଁଛି ଏହା ଗୋଟେ ଲଢିବାର ଶକ୍ତି ହଉ, କି ଅଏଲ ସ୍ପିଲ ହେଲା କୌଣସି ଡରିବାର ନାହିଁ, ଆରାମରେ ଆମର ଏଇ ମେସିନ୍ ସାହାଯ୍ୟରେ ଆମେ ସେ ଅଏଲଟାକୁ କଲେକ୍ଟ କରିପାରିବା, ପୁଣି ସେ ଅଏଲଟାକୁ ଯୋଉ ଆମେ ୟୁଜ୍ କରିବା, ଯାହାଦ୍ୱାରା କି ଯୋଉମାନେ ଟ୍ରାନ୍ସପୋର୍ଟେସନ ଆସିଥିବ, ମେଡ୍ ବି ଗଭର୍ଣ୍ଣମେଣ୍ଟ, ମେଡ୍ ବି ପ୍ରାଇଭେଟ କମ୍ପାନୀ, ଯୋଉମାନେ କି ଅଏଲ ଟ୍ରାନ୍ସପୋର୍ଟ କରନ୍ତି, ସେମାନଙ୍କର ବହୁତ ଟଙ୍କା ବଞ୍ଚିଲା, ଏହାଦ୍ୱାରା ଆମର ଜିଡିପି ଇନକ୍ରିଜ କଲା, ଆମେ ଯୋଉ ଲସ୍ ହେବାକୁ ଯାଉଥିଲେ ସେ ଲସ୍ଟାରୁ ଆମେ ବଞ୍ଚିଲେ, ତ ଭାରି ମାତ୍ରାରେ ଆମକୁ ଏଫେକ୍ଟ କଲା।
1: ବିଲକୁଲ, ଯେମିତିକି ଆମେ ଜାଣୁଛେ ଜୀବାଶ୍ମରୁ ପେଟ୍ରୋଲ ଅଏଲ ବଗେରା ତିଆରି ହୁଏ, ସେଗୁଡିକ ପୁଣି ଭୂମିକୁ ଖୋଦନ କରି ବାହାର କରାଯାଏ, ଆଉ ସେଗୁଡିକର ମାତ୍ରା ବହୁତ କମ ଅଛି, ଆଉ ସେଗୁଡିକୁ ଦେଖି ଚାହିଁକି ୟୁଜ୍ କରିବା ପାଇଁ କୁହାଯାଏ, ସେମିତି ଯଦି ଏତେ ପରିମାଣରେ ନଷ୍ଟ ହେଉଛି ତାହେଲେ ଆମ ପାଇଁ ବହୁତ ମାତ୍ରାରେ କ୍ଷତି ଏଗୁଡିକ।

0: କି ଆମର ଯୋଉ ଘର ୱେଷ୍ଟ ଯେପରି ଭେଜିଟେବୁଲ ୱେଷ୍ଟ ହଉ ଯୋଉ ସଲିଡ ୱେଷ୍ଟ ହଉ ଯୋଉଟା ଆମର ୟୁଜ୍ ନଥାଏ ସେ ୱେଷ୍ଟ ଗୁଡାକୁ ଆମେ କିପରି ଭାବେ କନଭର୍ଟ କରିକି ଗୋଟେ ଭଲ କରି ୟୁଜ୍ କରିପାରିବା ମେଟ୍ ବି ପ୍ରଡ୍ୟୁସିଂ ଇଲେକ୍ଟ୍ରିସିଟି ଯୋଉଟାକି ଗୋଟେ ସବଷ୍ଟ୍ରେଟ ହିସାବରେ କାମ କରିକି ଆମର ଯୋଉ ମେସିନ୍ ଯୋଉଟା ବନେଇବାକୁ ଯାଉ ଯୋଉଟାକି ମସ୍କିଟୋକୁ କିଲ୍ କରିବ ୱିଥାଉଟ୍ ଏନି ରିପେଲେଣ୍ଟ ଯୋଉଟାକି ଆମ ପାଇଁ ଦେହକୁ ବହୁତ ଖରାପ ଆମେ ଯୋଉ ନଉଛେ ଯୋଉ ରେପେଲେଣ୍ଟ ଗୁଡା ଲାଗୁଛି ମଶାବତୀ ଯୋଉ କହୁଛନ୍ତି ତାହା ଆମ ପାଇଁ ବହୁତ ହାନିକାରକ ସେ ବହୁତ ରୋଗର କାରଣ ସେମାନେ ଯୋଉଟାକି ଆମେ ଜାଣିନଥାଉ ପ୍ରତ୍ୟେକ ପର ଭାବରେ ଜାଣୁ କିନ୍ତୁ ମଶାର ଦାଉରୁ ବଞ୍ଚିବା ପାଇଁ ଗୋଟେ ପ୍ରତିକାର ଭାବରେ ଆମେ ବ୍ୟବହାର କରୁ କିନ୍ତୁ ମୁଁ ଚାହୁଁଛି ଆମେ ବାୟୋଟେକ୍ନୋଲୋଜିକୁ ୟୁଜ୍ କରିକି ମଣିଷ ମାନଙ୍କୁ କିଛି ଏଫେକ୍ଟ ନ ହେଇକି କିପରି ଭାବରେ ଆମେ ଏହାର ୟୁଜ୍ କରିପାରିବା ଏବଂ ବେଷ୍ଟ ଆଉଟ୍ ବେଷ୍ଟ ମଡେଲ୍ସ କହିବାକୁ ଗଲେ ତା ଉପରେ ମୋର ଲକ୍ଷ୍ୟ ରହିଛି ଏହିପରି ଭାବରେ ଏମିତି ବହୁତ ଗୁଡ଼ା ମଡେଲ୍ସ ରହିଛି
1: ବହୁତ ବଢିଆ ଆମେ ଆଶା କରୁଛୁ ଆପଣ ନିଜର ସ୍ୱପ୍ନ ଦିଗରେ ନିଶ୍ଚିତ ଭାବରେ ସକ୍ସେସ ହୁଅନ୍ତୁ ଆଉ ଆଗକୁ ଏମିତି ବିଭିନ୍ନ ପ୍ରୋଜେକ୍ଟ ବାହାର କରୁଥାନ୍ତୁ ବିଭିନ୍ନ ଇନୋଭେସନ ବାହାର କରୁଥାନ୍ତୁ ଜନଜୀବନଙ୍କର ଉପକାର ପାଇଁ ତେବେ ଆପଣ ଯେମିତି କହିଲେ କି ଆପଣ ରାଜ୍ୟ ସ୍ତରରେ ଆପଣଙ୍କର ଏହି ପ୍ରୋଜେକ୍ଟ ପାଇଁ ଇନୋଭେସନ ପାଇଁ ଆପଣ ପୁରସ୍କୃତ ହୋଇଥିଲେ ତେବେ ବର୍ତ୍ତମାନ ଯୋଉ ଯୁବୋତ୍ସବ ହୋଇଥିଲା ଯୁବ ମହୋତ୍ସବ ହୋଇଥିଲା ସେଥିରେ ଆପଣ ଭାଗ ବି ନେଇଥିଲେ ସେଥିରେ ଆପଣ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ବି ହୋଇଥିଲେ ତ ସେଠାରେ ଆପଣଙ୍କର ଏକ୍ସପିରିଏନ୍ସ କେମିତି ଥିଲା ତାହା ବିଷୟରେ ଟିକେ ବର୍ଣ୍ଣନା କରନ୍ତୁ
0: ଆକ୍ଚୁଆଲି ଯେତେବେଳେ ଆମେ ଏଠୁ ଯାଇଥିଲୁ ମେନ୍ ଆମର ଯୁବୋତ୍ସବ ପ୍ରୋଗ୍ରାମ ହୋଇଥିଲା କଳିଙ୍ଗ ଷ୍ଟାଡିୟମରେ ଏକ ବିରାଟ ସମାରୋହ ତିନି ଦିନ ଧରି ଲାଗି ରହିଥିଲା ଆଉ ଏଇଟା କେବଳ ସାଇନ୍ସ ଇନୋଭେସନ କ୍ୟାଟେଗୋରି ନଥିଲା ଏଥିରେ ସବୁ ପ୍ରକାର ସ୍କିଲ ସାମିଲ ଥିଲା ଯେପରିକି ଆପଣ ଲୋକ ନୃତ୍ୟ କହିପାରିବା ଆଉ ଲୋକଗୀତ କହିପାରିବା ଆଉ ଡିବେଟ୍ ବା ବକ୍ତୃତା କହିପାରିବା କବିତା ଲିଖନ ଗଳ୍ପ ଲିଖନ ଏହିପରି ଭାବରେ ସମସ୍ତେ ଅଂଶଗ୍ରହଣ କରିଥିଲେ ଏ ଦ୍ୱାରା ଆମେ କ'ଣ ସମସ୍ତ ସହିତ ଇଣ୍ଟରାକ୍ଟ କରିବାର ଶିଖିଲୁ ଆମର ୟୁଥ ଡାଇଲଗ୍ସ ବୋଲି ଗୋଟେ ପ୍ରୋଗ୍ରାମ ହୋଇଥିଲା ଯୋଉଥିରେ କି ପ୍ରତି ଡିଷ୍ଟ୍ରିକ୍ଟରୁ ଦୁଇ ଜଣ ରିପ୍ରେଜେଣ୍ଟେଟିଭ ଆମର ଗୋଟେ ଗ୍ରୁପ ହୋଇଥିଲା ଆଉ ସେଥିରେ ମୁଁ ସେମାନଙ୍କୁ ଲିଡ୍ କରିବାକୁ ମୋତେ ସୁଯୋଗ ମିଳିଥିଲା ଯୋଉଥିରେ ଆମେ ଆମ ଭିତରେ ଥିବା ସ୍କିଲ ଯାକୁ କିପରି ଡେଭଲପ୍ କରିପାରିବା ଆମ ପିଲାମାନଙ୍କ ସହିତ ଆମମାନଙ୍କ ସହିତ ଇଣ୍ଟରାକ୍ସନ କରାଗଲା ଆଉ ଆମେ ସେଥିରୁ ଗୋଟେ ଗୋଟେ କନକ୍ଲୁଜନ ବାହାର କଲୁ ଯଦି ବିକଶିତ ଭାରତ ଗଢିବାର ଅଛି ତାପରେ ୟୁଥ ମାନେ କଣ କରିପାରିବେ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯେହେତୁ ଇନିସିଆଲ ଷ୍ଟେପ୍ସକୁ ନେଇକି ଗୋଟେ ପର୍ଯ୍ୟାୟରେ ପହଞ୍ଚା ଯାଇପାରିବ ଯୋଉଠି ଆମେ ଭାବିପାରିବା କିପରି ଭାବରେ ଆମେ ଆମର ସ୍କିଲ୍ସକୁ ୟୁଜ୍ କରିପାରିବା ଯୋଉଦ୍ୱାରେ କି ଆମେ ଗୋଟେ ଡେଭଲପ୍ ନେସନ ବା ବିକଶିତ ଭାରତ କରିପାରିବା ସେଥିରେ ଆମର ଡିସ୍କସନ ହେଇଥିଲା ଆଉ ସେଥିରେ ପିଲାମାନଙ୍କର ସବୁଟା ଆଇଡିଆକୁ ଆମେ କନକ୍ଲୁଡ୍ କରିଥିଲୁ ତାପରେ ସେଗୁଡ଼ାକ ଆମେ ପ୍ରେଜେଣ୍ଟ ବି କରିଥିଲୁ ତାପରେ ଏଇ ତିନି ଦିନ ପ୍ରୋଗ୍ରାମରେ ଆମେ ବହୁତ କିଛି ଶିଖିବାକୁ ମିଳିଲା କାରଣ ସବୁ ଡିଷ୍ଟ୍ରିକ୍ଟର ୟୁନିକ୍ ଫର୍ମସ୍ ଅଫ୍ ଡ୍ୟାନ୍ସ ସଙ୍ଗ ହଉ କିମ୍ବା ୟୁନିକ୍ ଷ୍ଟାଇଲ୍ ଅଫ୍ ଟକିଂ ଯେପରି ଆପଣ କହୁଥିବେ ବରମପୁର ବରମପୁରିଆ ଲାଙ୍ଗୁଏଜ୍ ଇଟ୍ ମେ ବି ୟୁନିକ୍ ସେହିପରି ଭାବରେ ସବୁଥିରେ ଅଲଗା ଅଲଗା ଲାଙ୍ଗୁଏଜ୍କୁ ଆମେ ଶିଖିଲୁ ତାପରେ ଇନୋଭେସନ ଯଦି କହିବା ମୋ ଭଳି ବହୁତ ଗୁଡ଼ା ଇନୋଭେଟିଭ୍ ଆଇଡିଆ ଆସିଲା ମେ ବି ତାକୁ ଟାଇମ୍ ଲାଗିପାରିବେ ଯେପରି ମୋତେ 9 ବର୍ଷ ଲାଗିଲା ସେମାନଙ୍କୁ ବି ତାକୁ ଡେଭଲପ୍ ଆଉ କିଛି ବର୍ଷ ଲାଗିପାରିବ କିନ୍ତୁ ସବୁଗୁଡ଼ା ବହୁତ ବଢିଆ ଥିଲା ଆଉ ମୋତେ ବହୁତ କିଛି ଶିଖିବାକୁ
1: ବହୁତ ବଢିଆ ଆପଣଙ୍କର ଏକ୍ସପିରିଏନ୍ସ କଥା ଶୁଣି ଆମକୁ ବି ବହୁତ ଖୁସି ଲାଗିଲା ତେବେ ଯେହେତୁ ଆମ ପାଖରେ ସମୟ ଅଭାବ ଅଛି ଆପଣଙ୍କ ସହ ଚର୍ଚ୍ଚାକୁ ଏଇଠି ରଖିବାକୁ ଚାହିଁବି ଆଉ ଆଶା କରୁଛି ଆପଣ ଏମିତି ଜୀବନରେ ବହୁତ ଆଗକୁ ଯାଆନ୍ତୁ
0: ଧନ୍ୟବାଦ
1: ତେବେ ଯିବା ଆଗରୁ ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ଶୁଣୁଛନ୍ତି ବର୍ତ୍ତମାନ ଆପଣ ତାଙ୍କୁ କ'ଣ ସଜେସନ୍ ଦେବାକୁ ଚାହିଁବେ ଆଉ ସ୍ପେଶିଆଲି ଆମର ଯୋଉ ଯୁବବନ୍ଧୁମାନେ ଅଛନ୍ତି ଯେଉଁମାନେ ବିଜ୍ଞାନ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କିଛି ଗୋଟେ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବାକୁ ଚାହିଁବେ
0: ପ୍ରଥମେ ତ ମୁଁ କହିବି ସମସ୍ତଙ୍କ ୟୁନିକ୍ ସ୍କିଲ୍ ୟୁନିକ୍ ଆବିଲିଟି ଅଛି ସେଥିପାଇଁ କୁହାଯାଇଛି ୟୁ ଆର୍ ୱିଦିନ୍ ମି ୟୁ ଆର୍ ଇନ୍ଫିନାଇଟ୍ ୟୁ ଆର୍ ୟୁନିକ୍ ସେଇଟା କ'ଣ କହିଲେ ମାଇ ପୋଟେନ୍ସିଆଲ ଇନ୍ସାଇଟ୍ ସମସ୍ତଙ୍କର ୟୁନିକ୍ ପୋଟେନ୍ସିଆଲ ଅଛି ତ ସମସ୍ତେ ଯୁବଗୋଷ୍ଠୀ ବା ୟୁଥ ମାନଙ୍କର ଏବେ ଇଣ୍ଟେଲେକ୍ଚୁଆଲ୍ସ ବା ଥିଙ୍କିଂ ସ୍କିଲ୍ସ ବହୁତ ଅଧିକା ମୁଁ ଚାହୁଁଛି ସମସ୍ତେ ଭାବନ୍ତୁ ଆଉ ସେମାନଙ୍କ ପ୍ୟାରେଣ୍ଟସ୍ ମାନଙ୍କୁ ରିକ୍ୱେଷ୍ଟ କରିବେ ସମସ୍ତେ ସେମାନଙ୍କ ଏକ୍ସପୋଜର୍କୁ ସପୋର୍ଟ କରନ୍ତୁ ସେ କିପରି ଭାବରେ ଯୋଉ ଲାଇନ୍ ବି ଚୁଜ୍ କରନ୍ତୁ ସେମାନେ ତାକୁ ଜଷ୍ଟିଫାଏ କରିପାରନ୍ତୁ ମେଡ୍ ବି ଇନୋଭେସନ୍ସ ମେଡ୍ ବି ସାଇନ୍ସ ମେଡ୍ ବି ଆର୍ଟ୍ସ ସବୁ ଫିଲ୍ଡରେ ଆମକୁ କିଛି ନା କିଛି ସୁଯୋଗ ମିଳିବ ଆମେ ଦେଶ ପାଇଁ କିଛି କରିବା ପ୍ରଥମେ ଦେଶ ପାଇଁ ତାପରେ ନିଜ ପାଇଁ ଏହିପରି ଭାବରେ ଗ୍ରୋଥର ଗୋଟେ ମଡେଲ ସୃଷ୍ଟି କରିବା ଯୋଉଦ୍ୱାରା କି ବିକଶିତ ଭାରତର ଲକ୍ଷ୍ୟ ୟୁଥକୁ ନେଇକି କଳନା କରାଯାଇଛି ତାହା ସଫଳ ହୋଇପାରିବ ବୋଲି ମୋର ଆଶା ରହିଛି ଏବଂ କହିବାକୁ ଚାହୁଁଛି ୟୁଥ ମାନେ ସବୁବେଳେ ନିଜର ଇଣ୍ଟେଲେକ୍ଚୁଆଲ୍ ଡେଭଲପ୍ କରିବା କଥା ଭାବନ୍ତୁ ଏବଂ

0: ନୁହଁ ଭାବିକି କଣ ପାଇଁ ହେଲା କାହିଁକି ହେଲା ଏହା କେଉଁଠାରୁ ଆସିଲା ଏଇ ଟାଇପ୍ର କ୍ୟୁରିଓସିଟିଟାକୁ ନିଜର ବଢେଇବା ପାଇଁ ଚେଷ୍ଟା କରନ୍ତୁ, ଭୋକଟାକୁ ବଢେଇବା ପାଇଁ ଚେଷ୍ଟା
1: କରନ୍ତୁ। ରହିବା ଦରକାର।
0: ଆଜ୍ଞା ବିଲକୁଲ। ତେବେ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆପଣଙ୍କର ଇନୋଭେସନ ସମ୍ବନ୍ଧରେ ଜାଣିକି, ଆଉ ଆପଣଙ୍କର ଯୋଉ ଏଇ ଇନୋଭେସନ ଟି ଆପଣଙ୍କ ନାଁରେ ପେଟେଣ୍ଟ ହେଇଯାଇଛି ଜାଣିକି ବହୁତ ଖୁସି ଲାଗିଲା। ତେବେ ଆମେ ମଧ୍ୟ ଆଶା କରୁଛୁ ଆପଣଙ୍କର ଏଇ ଯୋଉ ଇନୋଭେସନ ଟି ଜାତୀୟ ସ୍ତରରେ ଆନ୍ତର୍ଜାତୀୟ ସ୍ତରରେ ନାମ କରୁ, ଆଉ ବିଭିନ୍ନ ଖ୍ୟାତି ମଧ୍ୟ ହାସଲ କରୁ, ଆଉ ଆମେ ଆଶା କରୁଛୁ ଆପଣ ଏମିତି ଜୀବନରେ ବହୁତ ଆଗକୁ ଯାଆନ୍ତୁ ଏବଂ ନୂଆ ନୂଆ ଇନୋଭେସନ କରି ଆମ ସମାଜ ପାଇଁ କିଛି ଗୋଟେ କରୁଥାନ୍ତୁ, ସମାଜକୁ ଆମ ଜନଜୀବନ ମାନଙ୍କ ଉପକାର ନିମନ୍ତେ କାର୍ଯ୍ୟ କରୁଥାନ୍ତୁ। ତେବେ ଆପଣ ନିଜ ବିଜି ସମୟ ମଧ୍ୟରୁ ଆମକୁ ଏତିକି ସମୟ ଦେଲେ, ଆମ ଶ୍ରୋତା ବନ୍ଧୁଙ୍କୁ ନିଜର ଯୋଉ ପ୍ରୋଜେକ୍ଟ ସମ୍ବନ୍ଧରେ ନିଜର ଇନୋଭେସନ ସମ୍ବନ୍ଧରେ ଏତିକି ଏକ୍ସପ୍ଲେନ୍ କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ବ୍ରହ୍ମପୁର ତରଫରୁ ଆମ ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ମତେ ଏଇ ଅପରଚୁନିଟି ପାଇଁ। ମୁଁ ଆକାଶବାଣୀ ବ୍ରହ୍ମପୁର ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଚାହୁଁଛି ଏପରି ଭାବରେ ବହୁତ ଇନୋଭେସନ ହଉ, ଆଉ ସମସ୍ତେ ଆଗକୁ ବଢ଼ନ୍ତୁ, ସମସ୍ତଙ୍କୁ ନେଇ ଆଗକୁ ବଢିବା, ବଢିବ ଯୁବପିଢ଼ି, ଗରିବ ଓଡ଼ିଶା, ଦେଖିବ ବିଶ୍ୱ, ପାଇବ ପ୍ରଶଂସା। ଧନ୍ୟବାଦ।
0: ଧନ୍ୟବାଦ।

ଶୁଣିଲେ ବନ୍ଧୁ, ଆମ ଯୁବ ବନ୍ଧୁ ଜଣଙ୍କର ଇନୋଭେସନ୍ ସମ୍ବନ୍ଧରେ ଆଇଡିଆଟି ବହୁତ ୟୁନିକ୍ ଲାଗୁଛି ନାହିଁ, ତାଙ୍କ କଥା ମଧ୍ୟ ବହୁତ ୟୁନିକ୍ ଲାଗୁଛି। ତେବେ ଆଶା କରୁଛୁ ସେ ନିଜ ଜୀବନରେ ଏମିତି ଆଗେଇ ଚାଲନ୍ତୁ, ଆଉ ଆମର ଜିଲ୍ଲା, ଆମ ରାଜ୍ୟ ଆଉ ଆମ ଭାରତର ନାଁ ମଧ୍ୟ ଉଚ୍ଚତର କରିଚାଲନ୍ତୁ। ତେବେ ଯେହେତୁ ଆଜି ଆମର ସମୟ ସମାପ୍ତ ହୋଇସାରିଲାଣି, ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଚାହିଁବି। ତେବେ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ଆମକୁ ଚିଠି ଲେଖି ଜଣାଇବାକୁ ଜମା ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ଼ ହେଲା 7001। ପୁଣି ଥରେ କହି ରଖୁଛି 7600001। ଆପଣମାନେ ଚାହିଁଲେ ଇମେଲ ମାଧ୍ୟମରେ ମଧ୍ୟ ଆମକୁ ନିଜ ମତାମତ ଜଣାଇ ପାରିବେ। ଆମକୁ ଇମେଲ କରିବା ପାଇଁ ଆମ ଇମେଲ ଆଡ୍ରେସ୍ଟି ହେଲା aibrahmapur@gmail.com। ତାହେଲେ ବନ୍ଧୁ, ଆଜି ଯୁବବାଣୀର ଆଉ ଏକ ସୁନ୍ଦର ସନ୍ଧ୍ୟାରୁ ଆପଣମାନଙ୍କର ବିଦାୟ ନେଉଛି ମୁଁ ଆପଣଙ୍କର ଏଡ଼ିସାଥୀ ଜ୍ୟୋତି। ତାହେଲେ ବନ୍ଧୁ, ଦେଖା ହେବ ଆଗାମୀ ସପ୍ତାହରେ। ସେ ଯାଏ ସୁସ୍ଥ ରୁହନ୍ତୁ ଏବଂ ଲାଇଫକୁ ଏଞ୍ଜୟ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।

0: while rescue efforts are ongoing. The Ayushman Bharat scheme will start in West Bengal from July this year. Chief Minister Shubhendu Adhikari announced this in Kolkata today after a virtual meeting with Union Health Minister J.P. Nadda. The existing beneficiaries under the state health scheme Swasthya Sathi will be incorporated into the Ayushman Bharat scheme. The Memorandum of Understanding in connection with the Ayushman Bharat Arogya Mandir will be signed in June in New Delhi. In wrestling, Indian grapplers Suraj Vashisht and Sagar Singh advanced to the finals of the men's Greco-Roman categories at the Asian Under-23 Wrestling Championships in Da Nang, Vietnam today, assuring India of at least two silver medals. In the 60-kilogram category, Suraj Vashisht edged past Kyrgyzstan's Nuristan Sirkulov 3-2 to book his place in the final. He will now take on Aybek Aitbekov of Kazakhstan in the gold medal clash. In the 67-kilogram category, Sagar Singh registered a commanding 4-0 victory over Saudi Arabia's Munzir Abdullah Ejandu in the semi-final. And with that, we end this news bulletin.
1: ശ്രോതൃബന്ധു ശുണിത്തിലെ ഹിന്ദിയും ഇംഗ്രജി സംവാദ റിലേക്കൊരു പ്രതിക്കുൽ ആകാശവാണി ദില്ലിരു ആകാശവാണി ബ്രഹ്മപൂർ സമയ സന്ധ്യ 6:10 ଆସନ୍ତୁ ଶୁଣିବା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସମୟ ପରେ ସନ୍ଧ୍ୟା 6:15 ଶୁଣିବେ ଭକ୍ତି ଧାରାବାହିକ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ସନ୍ଧ୍ୟା 6:25 ଶୁଣିବେ ଦେଶଭକ୍ତି ଗୀତଟିଏ ଯୁବଶକ୍ତି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30 ଆଜିର ପ୍ରସଙ୍ଗ ରହିଛି ସନ୍ଧ୍ୟା 6:55 କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ପୁଣିଥରେ ରାତି 8:00 ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25 କୃଷି ସଂସାର କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30 ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:15 ଓଡ଼ିଆ ଆଲବମ୍ ଗୀତ ରହିଛି ରାତି 8:30 ବିଧଭାରତୀ କାର୍ଯ୍ୟକ୍ରମ ଶୁଣିବୁ ରାତି 9:00 ସଙ୍ଗୀତର ଅଖିଳଭାରତୀୟ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ଶ୍ରୋତାବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଆସନ୍ତୁ ଶୁଣିବା କେତୋଟି ସୂଚନା
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
2: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣିଲେ ଭକ୍ତି ଧାରାବାହିକ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ଆସନ୍ତୁ ଶୁଣିବା ଦେଶଭକ୍ତି ଗୀତଟିଏ।

ଶ୍ରୋତା ବନ୍ଧୁ ଗୀତା ପଟ୍ଟନାୟକ ଏବଂ ସାଥୀଙ୍କ କଣ୍ଠରେ ଶୁଣିଲେ ଦେଶଭକ୍ତି ଗୀତଟିଏ। ଏଥର ଆସ ଶୁଣିବା କେତୋଟି ଆଲବମ୍ ସଙ୍ଗୀତ। ପ୍ରଥମଟିକୁ ନେଇଛୁ ମାଧବ ଦାସଙ୍କ କଣ୍ଠରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ଦାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝି ସରକାରଙ୍କ ବିଭିନ୍ନ ପ୍ରତିଶ୍ରତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁଲାନିଆଙ୍କ ସହିତ ଶ୍ରୀ ମାଝି ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47 ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47 ଜାଗାରେ ଆଜି ଏପଟେ ରୋଜଗାର ମେଳା ହେଲା। ଖାସ୍ କରି ଯେଉଁ 5 ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା, ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତା'ର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। ଏ 51,000 ଲୋକ ଆଜି ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁକୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର

ନବସୃଜନ ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଙ୍ଗଲିଂ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20 ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟ ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 128 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହ ମଧ୍ୟରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠା ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳଭୂମିର ଉପକୂଳରେ ଥିବା ଦିଗ ବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ 7 ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିପ୍ରେଟ୍ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରେଟ୍ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିପ୍ରେଟ୍ଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସଂରକ୍ଷଣ ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ଦଶକରେ ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ବିଶେଷ କରି ସାତଭୟା, ବାବୁଆଲି ଦ୍ୱୀପ, ନାସ 1-2 ଏବଂ ଅଗ୍ରନାସୀ ହୁଇକିଟୋଲା ଦ୍ୱୀପ, ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବସ୍ଟାର୍ଡ। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳ କୁମ୍ଭୀରଙ୍କ ବଂଶ ବିସ୍ତାରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳ କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବସ୍ତାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡକ୍ଟର ବସ୍ତାର ଆମ ଦେଶର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ସାଥିରେ ଧରି ବିଶ୍ୱର ସରୀସୃପଙ୍କ ରହଣୀ ସ୍ଥଳ ଭିତରକନିକା ଗସ୍ତ କରିଥିଲେ। ଥରେ ସନ୍ଧ୍ୟାରେ ବଉଳା କୁମ୍ଭୀରମାନଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସମୟରେ ସାଗର ତଟବର୍ତ୍ତୀ ବାବୁବାଲି ଦ୍ୱୀପକୁ ଶୀତଦିନରେ ଦେଖିବାକୁ ଯାଇଥିଲେ। ଲକ୍ଷ ଲକ୍ଷ ଅଲିପ୍ରେଟ୍ଲେ କଇଁଛ ସମୂହ ଅନୁଧ୍ୟାନ କରୁଥିବା ଦେଖିବାକୁ ପାଇଥିଲେ। ସେ ବିସ୍ମିତ ହେବା ସହ ସମଗ୍ର ବିଶ୍ୱକୁ ବିରଳ କଇଁଛଙ୍କ ଇନ୍ଦୁଳିଶାଳ ଭାବେ ଗହୀର ମଥାର ବାବୁବାଲି ଦ୍ୱୀପକୁ ଘୋଷଣା କରିଥିଲେ, ଫଳରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଦିଗନ୍ତର ପଥ ଉନ୍ମୋଚିତ ହୋଇଥିଲା। ଏଥିସହ ଡକ୍ଟର ବସ୍ତାର ଆମ ସମସ୍ତଙ୍କ ପାଇଁ କାଳଜୟୀ ହୋଇଯାଇଛନ୍ତି। ସେବେଠାରୁ ଆଜି ଯାଏ ଆମର ଆଗନ୍ତୁକ ତଥା ସମୁଦ୍ର ପରିବେଶର ବନ୍ଧୁ ଅଲିପ୍ରେଟ୍ଲେ କଇଁଛ ଅତିଥି ସଦୃଶ ହୋଇଯାଇଛନ୍ତି। ଅତୀତରେ 2002-2017 ପର୍ଯ୍ୟନ୍ତ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୋଲିସ ବାହିନୀର

0: ତେଣୁ ମାନବ ସମାଜ ପାଇଁ ଅଲିଭ୍ ଟ୍ରିଲେ କଞ୍ଚ ପ୍ରକୃତିର ଅତୁଳନୀୟ ଦାନ ବୋଲି ଗ୍ରହଣ କରିବାକୁ ପଡ଼ିବ। ଆସନ୍ତୁ ସାମୁଦ୍ରିକ ପରିବେଶର ସୁରକ୍ଷା କବଚ ଏହି କଇଁଛଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନା ସୁକନ୍ୟା ଜେନା।
2: ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 7। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ର 100.6 MHz ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀ ମୋବାଇଲ୍ ଆପ୍ ଜରିଆରେ, ନ୍ୟୁଜ୍ ଅନ୍ AIR ମାଧ୍ୟମରେ, ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମଟି କିଣିଛୁ ନିର୍ମା ମିଶ୍ର ଏବଂ ସାଥୀଙ୍କ କଣ୍ଠରେ, ଚଳଚ୍ଚିତ୍ର 'ଭାଗ୍ୟ'।

ଶ୍ରୋତବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ, ତା ପଛକୁ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ତାହେଲେ ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମ ରିଲେ କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା.

ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବି ଶ୍ରୀରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବାଣିଜ୍ୟ ଶକ୍ତି ସୁରକ୍ଷା ଯୋଗାଯୋଗ ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିବି ଜିରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା

ଚୀନ୍ର ଉତ୍ତର ସାଂସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶ କ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ପେସ୍ ଏୟାର ଭାଇସ୍ ମାର୍ଶାଲ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରଣୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜଠୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାର ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9 ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ର ଆୟୋଜନ ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ।

0: ଅଶୋକ କୁମାର ନାୟକ ଓ ଉପସ୍ଥାନରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
1: ଆମ ରାଜ୍ୟରେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହେଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ BL ଯାକୁ ଆମେ କହୁଛେ ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକି ଯିବେ, 2-2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମରେସନ୍ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ଯିଏ ସାଧାରଣତଃ ଭାବରେ ଆମର ADN ସବ୍ କଲେକ୍ଟର୍ସ, ଆମର ଆଡିସନାଲ୍ ପ୍ରୋଜେକ୍ଟ ଡାଇରେକ୍ଟର୍ସ ସେମାନେ ସବୁ ଅଛନ୍ତି, ଆଡିସନାଲ ଆମର ERO ମାନେ, ତ ସେ ERO ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ ଯାହାକି September 6। ତେଣୁ ମୁଁ ଆଶା କରିବି ଏ ଦିଗରେ ଆମମାନେ ଯତ୍ନବାନ ହେବେ।
0: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଶିଳାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବା ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହାପୁରମ୍ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଟିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗ ରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ।
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ। ଆଉ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନ କାଳ ଭିତରେ।
0: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀର କିପରି ବିକାଶ ହେଇପାରିବ, ଉତ୍ତରୋତ୍ତର ଉନ୍ନତି ହେଇପାରିବ, ତା ଛଡା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହେଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା

0: ଯିବା। ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
1: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
0: ଆମ ଓଡ଼ିଶାରେ ବିଶେଷତଃ ଆମର 33%ରୁ ଅଧିକ ଆମର ଜଙ୍ଗଲ ଭାଗ ଅଛି, ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି। ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡେ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ସିମିପାଳ ବୁଲିବାକୁ ଆସିଲା, ସିଏ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ବିବିଧତାଟା ଚାରିଆଡେ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ରହୁଛନ୍ତି କାମ କରୁଛନ୍ତି, ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି, ଯୋଉଟା ଆମର ନାରୀ ସଶକ୍ତିକରଣ ସେଥିରେ ସାହାଯ୍ୟ କରୁଛି।
1: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଆଉ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
0: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ ଆମର ଟୁରିଜିମର ପାର୍ଟ, କିନ୍ତୁ ସବୁ ଟୁରିଜିମ ଆମର ଇକୋ ଟୁରିଜିମର ପାର୍ଟ ନୁହେଁ।
1: ଆଜ୍ଞା,
0: ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏତେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ ଟୁରିଜିମ ବା ସଷ୍ଟେନେବୁଲ ଟୁରିଜିମ, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ ରହୁଛନ୍ତି
0: ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
0: ଓଡ଼ିଶାରେ ପ୍ରଥମ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ସିମିଳିପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ, ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆ ନଈ, ମ୍ୟାନ୍ଗ୍ରୋଭ ଆଉ ମହେନ୍ଦ୍ରଗିରି, ଡାକମ, କୋରାପୁଟ, ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହେଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେଇ ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ

0: ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି।
0: ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ, କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ ସାଇଟ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2026 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀ ଗୁଡିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ସିମିପାଳ, ସାତକୋଶିଆ ଏହିସବୁ ସ୍ଥାନ ମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମଠାରେ, ତ ସିମିଳ ଆଉ ବି କେତେ ଗୁଡ଼େ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକା ଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15-ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା, ଯାହା ହଉ ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି ଆମର ମାଇସ୍ ଟୁରିଜିମ ହେଲା, ହୋମଷ୍ଟେ ହେଲା,
1: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
0: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2 ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ଵାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର 3 ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ୍ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମ ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ, ଏବଂ ଆମର ଇକୋ ଟୁରିଜିମ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକ କରିଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମଷ୍ଟେ ବ୍ୟବସ୍ଥା ରହିଛି, ହୋମଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚିନ୍ତ ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ

0: ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ହଉଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ।
1: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା, ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
0: ଆମର ଏକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କଣ ହବ। ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ କାହା ପାଇଁ ବହୁତ ସଜାଗ ଅଛି।
1: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନା ଆସିନି ଯୋଉଟା କି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି,
0: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ, ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ,
1: ବିକ୍ରି କରୁଥିଲେ।
0: ତ ଆମର କଣ ହେଲା ନା, ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ
1: ପରୋକ୍ଷ
0: ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାର କ୍ଷମ ସେମାନଙ୍କୁ କରେଇ ପାରିଲେ, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
1: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା, ବନ ବିଭାଗ ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର

0: ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି, ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର ଯୋଗନଟି ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ହଁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାହେଲେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
0: ଆଜ୍ଞା,
1: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟା କି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ। ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ। ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ, ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ। ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ଇକୋ ଟୁରିଜିମ, ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ସହିତ

0: ସମସ୍ତଙ୍କ ମନକୁ ନେଇଥାଏ ସେ ଜିଣି। ସିଏ କେହି ନୁହଁ, ସିଏ ପରା ଆମ ଆକାଶବାଣୀ। ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛି, ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜଣେ ମନ୍ତ୍ରମୁଗ୍ଧ ଶ୍ରୋତା ଆକାଶବାଣୀକୁ ନି କହନ୍ତି,
1: ମୁଁ ଉପେନ୍ଦ୍ରନାଥ ସ୍ୱାଇଁ, ଖମାର ସାହି, ଡାଙ୍ଗମାଳ, ଥାନା ରାଜନଗର, ଜିଲ୍ଲା କେନ୍ଦ୍ରାପଡ଼ା, ବୟସ 86। ମୋ ପିଲାଦିନର କଥା, 80 ବର୍ଷର ଉର୍ଦ୍ଧ୍ୱର କଥା, ଗାଁ ଗହଳିର ଦେଶର ଖବର ଶୁଣିବାକୁ ବ୍ୟଗ୍ର ମଣିଷ, ଗୀତ ନାଚ ଦେଖିବାକୁ ବ୍ୟାକୁଳ ମଣିଷ, କୃଷି କାର୍ଯ୍ୟ ଜାଣିବାକୁ ଇଚ୍ଛା ଥିବା ମଣିଷ, ଗପ ଶୁଣିବାକୁ ଆଗ୍ରହୀ ମଣିଷ, ରେଡିଓକୁ ସାହାରା କରୁଥିଲେ। ଗାଁ ଗହଳି ଗୋଟିଏ ରେଡିଓ ଚାରି ପାଖେ ଘେରି ବସନ୍ତି, ନୀରବରେ ଦେଖନ୍ତି ଶୁଣନ୍ତି। ନଦିଆ ବିହାରୀ ମହାନ୍ତିଙ୍କ ଶିଶୁ ସଂସ୍ଥାର ଗପ ପିଲାଙ୍କୁ ଆମୋଦିତ କରିଥାଏ। ପରେ ପରେ କମ୍ୟୁନିଟି ରେଡିଓ ଆସେ, ସେଠାରେ ପ୍ରବଳ ଭିଡ଼ ହୁଏ। ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ ଶୁଣିଲେ ତାହା ଆଇମା କାହାଣୀ କରି ଲାଗେ। ଲୋକେ କହୁଥିଲେ ଆକାଶକୁ କିଏ ଏପରି କରୁଛି, ଲୋକେ ଏକାଠି ଶୁଣୁଥିଲେ, ଦୁଃଖ ସୁଖ ବାଣ୍ଟୁଥିଲେ, ଭାଗବତ ଶୁଣୁଥିଲେ। ସେ ସମୟଟା ଏହିଭଳି ଥିଲା, ସଂଘର୍ଷ ଜୀବନ ଯାପନ କରୁଥିଲେ, ଶାନ୍ତିରେ ଚାଲୁଥିଲା, ସବୁକିଛି ଶାନ୍ତି ଥିଲା। କିନ୍ତୁ ଆଜିର ବ୍ୟସ୍ତ ମଣିଷ, ବ୍ୟସ୍ତ ଯୁବକ, ସମୟ ହେଉନି, ସମୟ ହେଉନି, ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି। ଏପରି ପାଠପଢା ମଧ୍ୟ ରେଡିଓର ତୁଲ କେହି ହୁଏ ନାହିଁ। ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ଥାଇପାରେ, କିନ୍ତୁ ସଂଘବଦ୍ଧ ଆସିବ କୋଉଠି, କମ୍ୟୁନିଟି ଆସିବ କୋଉଠି, ଶୃଙ୍ଖଳିତ ଆସିବ କୋଉଠି। ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ, ପରେ ପରେ ଆକାଶବାଣୀ ନାମିତ ହୁଏ, ଏହା ମୋର ଅନୁଭୂତି ସେତ।

ଶ୍ରୋତାବନ୍ଧୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ମନଛୁଆଁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ କ୍ରିଷ୍ଣା ବେଉରାଙ୍କ କଣ୍ଠରେ ଚଳଚ୍ଚିତ୍ର ଅଶୋକ ସମ୍ରାଟ।

ଶ୍ରୋତାବନ୍ଧୁ ଶୁଣିଲେ ଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମଟିକୁ ନେଇଛୁ ବିଭୂତି ଭୂଷଣଙ୍କ କଣ୍ଠରେ।

ଗୀତ ଶୁଭେ ରାତି ସାତରେ ଓ ପୁଣି ଥରେ ରାତି 8:15 ଜିଲ୍ଲା ହଲଚଲ ରାତି 7:25 କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ଭାଇ ରାତି 7:30 କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଭେ ରାତି 8 ଏବଂ ଶେଷରେ ଶୁଣିବେ ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ ରାତି 10। ଶ୍ରୋତା ବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜିର ଅଧିବେଶନକୁ ଏଇଠି ରଖୁଛୁ, ଆପଣମାନଙ୍କୁ ପୁନଃ ସ୍ୱାଗତ କରିବୁ ଆସନ୍ତାକାଲି ଆମର ପ୍ରାତଃ ଅଧିବେଶନ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।